ଆକାଶମଣୀ ରାଉରକେଲା। ଆଜି ଗୁରୁବାର ଜ୍ୟେଷ୍ଠ 29 ଦିନ 1948 ଶତାବ୍ଦ 2026 ମସିହା ଜୁନ୍ ମାସ 18 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ମାଙ୍ଗଳିକ

ଶ୍ରୋତାବନ୍ଧୁ ଶୁଣିଲେ ଶଶାଙ୍କ ଶେଖର ମହାପାତ୍ରଙ୍କ କଣ୍ଠରେ ଏ ଭକ୍ତିଭରା ଭଜନଟିକୁ ଜୋନାଥନ ମହାନ୍ତିଙ୍କ ରଚନାରୁ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନାରେ କେତୋଟି ଭକ୍ତିଭରା ଭଜନ। ପରବର୍ତ୍ତୀ ଭଜନଟିକୁ ଶୁଣିବା ଶଶାଙ୍କ ଶେଖର ମହାପାତ୍ରଙ୍କ କଣ୍ଠରେ ପୁଷ୍ପାବେନୀ ପ୍ରଧାନଙ୍କ ରଚନାରୁ।

ଶ୍ରୋତାବନ୍ଧୁ ଶୁଣିଲି ଶଶାଙ୍କ ଶେଖର ମହାପାତ୍ରଙ୍କ କଣ୍ଠରେ ଏହି ଭକ୍ତିଭରା ଭଜନଟିକୁ ଜଗନ୍ନାଥନ ମହାନ୍ତିଙ୍କ ରଚନାରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗିଆ କାଶ୍ମୀର ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249802। ଆଉ ଥରେ କହି ରଖୁଛି, ନମ୍ବରଟି ନୋଟ୍ କରିନିଅନ୍ତୁ 8249802। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗିଆ କାଶ୍ମୀର ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଶୁଣିବା ଶ୍ରୀ ରାମଚରିତ ମାନସର 198ତମ ଅଧ୍ୟାୟ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଇଜେ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଜୋର ଦେଇଛନ୍। ଗଲାକାଲି ଲୋକଭବନର ନ୍ୟୁ ଅଭିଷେକ

ଖଲଠାନେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ବୈଠକଟି ଯୋଗ ଦେଇକରି ସେ କହିଛନ୍, ସୌରଚାଳିତ ଜଳସେଚନ ପମ୍ପ ଚାଷୀମାନଙ୍କର ଖର୍ଚ୍ଚା କମାବାର ସହିତ କମାନିକେ ବଢ଼ାବା ଓ ରାଜ୍ୟର ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ ସାହାଯ୍ୟ କରିବା, ପିଏମ୍ କୁସୁମ ଯୋଜନାର ପ୍ରଚାର ପ୍ରସାର ତୁର୍ତ୍ତି କରିକି ପାରମ୍ପରିକ ପମ୍ପ ବଦଲେ ସୌରଚାଳିତ ପମ୍ପ ବ୍ୟବହାର ବଢ଼ାବାର ଲାଗି ରଣନୀତି ପ୍ରସ୍ତୁତ କରବାରକେ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ବଜେଟ୍ଟି ଜଳସମ୍ପଦ ଲାଗି 14,500 କୋଟି ଟଙ୍କାର ବ୍ୟବହାରକେ ରାଜ୍ୟପାଳ ପ୍ରଶଂସା କରିଛନ୍। ଭୁବନେଶ୍ୱର ଖାରବେଳ ଭବନର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଗଲାକାଲି ହୋଇଯାଇଛି। ସୁଶାସନ ଆଉ ଫଲାଫଲ ଭିତ୍ତିକ ପ୍ରଶାସନକେ ବରକସ କରବାର ତୁର୍ତ୍ତି ମୂଲ୍ୟାୟନ ଜରିଏ ଦକ୍ଷ ସ୍ୱଚ୍ଛ ଆଉ ଜନକୈନ୍ଦ୍ରିକ ପ୍ରଶାସନ ଉପରେ ଶ୍ରୀମତୀ ଗର୍ଗ ଜୋର ଦେଇଥିଲେ। ଓଡ଼ିଶା ଜନ ଅଭିଯୋଗ ଆଇନର କାର୍ଯ୍ୟକାରିତା ଆଉ ଗଲା ମେ ମାସ ବିଭାଗୀୟ ସଫଳତା ବାବଦେବିଲ ବୈଠକଟି ସମୀକ୍ଷା ହୋଇଥିଲା। ଆଇବା 20 ତାରିଖ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ ଲାଗି ଶୃଙ୍ଖଳିତ ବ୍ୟବସ୍ଥାକେ ସୁନିଶ୍ଚିତ କରିବା ଲାଗି ବୈଠକଟି ନିର୍ଦ୍ଦେଶ ଦିଆଯାଇଛି। ବୈଠକଟି ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ଭିନ୍ ଭିନ୍ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଉ ବିଭାଗୀୟ ସଚିବମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଗଲାକାଲି ବରଗଡ଼ ଶକ୍ତିନଗର କଲ୍ୟାଣ ମଣ୍ଡପଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସାମ୍ବାଦିକ ସମ୍ମିଳନୀ କରିକି ସରକାରଙ୍କ ସଫଳତା ଆଉ ଜିଲ୍ଲାର ଭିନ୍ ଭିନ୍ ଯୋଜନାମାନଙ୍କର କାର୍ଯ୍ୟାନ୍ୱୟନ ବାବଦେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍। ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀକେ ଉଦ୍ଘାଟନ କରିକି କହିଛନ୍, ବରଗଡ଼ ଜିଲ୍ଲା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କଳା ଆଉ ସଂସ୍କୃତି କ୍ଷେତ୍ରଟି ପ୍ରଗତିର ରାହାତି ଆଗ୍କେ ବଢ଼ି ଚାଲିଛି। ଧନୁଯାତ୍ରାର ଭବ୍ୟ ଆୟୋଜନ, ସ୍ଥାୟୀ ରଙ୍ଗମହଲ ତିଆର, ବୁଣାକାରମାନଙ୍କ ଲାଗି 27 କୋଟିର ଅତକା ଟଙ୍କା ଖର୍ଚ୍ଚାଥି ବୁଣାକାର ହାଟ ତିଆର, ସିଏମ୍ କିଷାନ, ସୁଭଦ୍ରା, ଲକ୍ଷପତି ଦିଦି, ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବାଗି ଯୋଜନାମାନଙ୍କେ ଜିଲ୍ଲାର ଉଲ୍ଲେଖନୀୟ ଅଗ୍ରଗତି ବାବଦେ ମନ୍ତ୍ରୀ କହିଛନ୍। ଜବରଖରାକେ ନଜରତି ରଖିକରି ସମ୍ବଲପୁର ଜିଲ୍ଲାର ସବୁ ବିଦ୍ୟାଳୟ ଆଜିଠାନୁ ଆଇବା 20 ତାରିଖ ତକ ବନ୍ଦ ରହିବା। ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ କେତେଟା ଜାଗାନ ଆଜି ଖରା ଛୁଟି ଉତ୍ତରୁ ବିଦ୍ୟାଳୟ ଖୋଲୁଥିବାର ବେଳେ ଜିଲ୍ଲାର ଛୁଟି ସମୟକେ 20 ତାରିଖ ତକ ବଢ଼ାଯାଇଛି। ଏଥିଲାଗି ଜିଲ୍ଲାପାଳଙ୍କ ତରଫରୁ ବିଜ୍ଞପ୍ତି ବାହାରିଛି। ସେନ୍ତା ସୁବର୍ଣ୍ଣପୁର ଜିଲ୍ଲାନ ବି ଜବରଖରା ଲାଗି ବିଦ୍ୟାଳୟମାନଙ୍କୁ 20 ତାରିଖ ତକ ଛୁଟି ଘୋଷଣା କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାଥି ଆଜି ଦେବଦେବ ମହାଦେବ କନ୍ୟା ପକ୍ଷ ଘରକେ ବରାତି ଯିବେ ଆର୍ ବ୍ରାହ୍ମ ମୁହୂର୍ତ୍ତଥି ଦେବଦମ୍ପତିଙ୍କ ଲୌକିକ ବିହା ହେବା। ଆଇବାକାଲି ଅଧାରାତି ଦେବଦମ୍ପତି ନଗର ପରିକ୍ରମା ଯାତ୍ରାଥି ବାହାରିକରି ଉପରବେଲା ନିଜର ମନ୍ଦିରକେ ଫିରବେ। ସିଆଡ଼େ ଗଲାକାଲି ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଆର୍ ସହରର ଅଲଗା ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ଶିବ ମନ୍ଦିରମାନଙ୍କେ ମହାଦେବଙ୍କର ବିହା ଲାଗି ହନୁମାନ ମହାପ୍ରଭୁ ଅଲଗା ଅଲଗା ଶୋଭାଯାତ୍ରାଥି ଯାଇକରି ଦେବ ବିବାହଥି ଯୋଗ ଦେବା ଲାଗି ନିୟୁତା ଦେଇଛନ୍। ବଲାଙ୍ଗୀର ସହରର ଶୀତଳଷଷ୍ଠୀ ଯାତ୍ରା ଲାଗି 9ଟା ପୂଜା କମିଟିକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଦେଇ ସଂସ୍କୃତି ବିଭାଗ ତରଫରୁ 4 ଲକ୍ଷ ଟଙ୍କା ଲେଖା ଅନୁଦାନ ଘୋଷଣା କରାଯାଇଛି। ଗାନ୍ଧୀନଗରପଡ଼ା, ସୁଦପଡ଼ା, ରାଧାରାଣୀପଡ଼ା, ଏବିଏସ୍ଏସ୍ ରୋଡ଼, ବିବିଏସ୍ଏସ୍, ସାଗରପଡ଼ା, ପ୍ୟାଲେସ୍ ଲାଇନ୍, କଂସାରିପଡ଼ା ଆର୍ ସ୍ୱାଧୀନନଗର କମିଟି ଲାଗି ଏହି ଅନୁଦାନ ବ୍ୟବସ୍ଥା କରାଯାଇଛି। ପୁରୀ ରେଲ ଷ୍ଟେସନରେ ଚାଲିଥିବା ସୁରକ୍ଷା ବାବଦ ଆଧୁନିକୀକରଣ ଆଉ ଭିତ୍ତିଭୂମି ଉନ୍ନତିକରଣ କାମ ଲାଗି ଆଇବା 20 ତାରିଖ ତକ ପୂର୍ବତଟ ରେଲପଥ କେତେଟା ଟ୍ରେନ୍ ଚଳାଚଳଥି ସାମୟିକ ପରିବର୍ତ୍ତନ ଘୋଷଣା କରିଛି। ଯାତ୍ରୀମାନଙ୍କୁ ଏହି ପରିବର୍ତ୍ତନକେ ଧ୍ୟାନଥି ରଖିକରି ଯାତ୍ରା ଯୋଜନା କରବାରକେ ଆଉ ଜାତୀୟ ଟ୍ରେନ୍ ଅନୁସନ୍ଧାନ ବ୍ୟବସ୍ଥା ଏନ୍ଟିଇଏସ୍ କି ରେଲ ଅନୁସନ୍ଧାନ ସେବାନୁ ସୂଚନା ଦେଖବାରକେ ପରାମର୍ଶ ଦିଆଯାଇଛି। ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ଗଠନ ଲାଗି ଗୋଟିଏ ସଚେତନତା ରାଲି ହୋଇଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଶିଶୁ ଶ୍ରମିକ ନିରାକରଣ ରଥକେ ପତାକା ଦେଖାଇକରି ଶୁଭାରମ୍ଭ କରିଥିଲେ। ସଚେତନତା ରଥ ଜରି 14 ବର୍ଷରୁ କମ୍ କେନ୍ସି ଛୁଆକୁ କାମଥି ନାଇଁ ଲଗାବାର, 15ରୁ 18 ବର୍ଷ ଭିତରେ ବିପଦ ସଙ୍କୁଲ କାମଥି ନାଇଁ ଲଗାବାର ବାଗି ପ୍ରସଙ୍ଗମାନଙ୍କର ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଲବୈଶାଖୀର ବଲେ ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ବଲାଙ୍ଗୀର ଜିଲ୍ଲାର ଏହି ସମୟ ଭିତରେ ଜବର ତାତି ହେବା ବୋଲି ଆକଳନ କରାଯାଇଛି। ଗଲାକାଲି ବୌଦ୍ଧନ ରାଜ୍ୟର ସବୁନୁ ଜହ ତାତି 41.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆଇବା 2 ଦିନ ତକ ତାପମାତ୍ରା କମ୍ବା ଆଉ ଆଇବା ଶନିବାର ଦିନ ତକ କାଲବୈଶାଖୀର ପ୍ରଭାବ ରହିବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟରେ ସୌରଚାଳିତ ପମ୍ପର ଅଧିକରୁ ଅଧିକ ବ୍ୟବହାର କରିବା ନେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ସୌରଚାଳିତ ଜଳସେଚନ ପମ୍ପର ବ୍ୟବହାର ଦ୍ୱାରା କୃଷକମାନଙ୍କର ଖର୍ଚ୍ଚ ହ୍ରାସ ପାଇବା ସହିତ ଆୟ ବୃଦ୍ଧି ହୋଇପାରିବ ଏବଂ ନବୀକରଣ ଶକ୍ତି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ରାଜ୍ୟପାଳ କହିଛନ୍ତି। ଭୁବନେଶ୍ୱରଠାରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ପିଏମ୍ କୁସୁମ ଯୋଜନାକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ବ୍ୟାପକ ସଚେତନତା ଓ ରଣନୀତି ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6:00 ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ସ୍କୁଲ ଚାଲିବ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହର ଓ ଉପକଣ୍ଠରେ ଥିବା ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଆସନ୍ତା ଜୁଲାଇ ମାସ ପହିଲାରୁ ରାଜ୍ୟ ସରକାର ବିକଶିତ ଭାରତ ଗ୍ରାମୀଣ ରୋଜଗାର ଓ ଆଜୀବିକା ମିଶନ ବିଭିଜି ରାମଜୀକୁ ଲାଗୁ କରିବେ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଏହି ଯୋଜନା ଅଧୀନରେ 125 ଦିନର ନିଶ୍ଚିତ ଶ୍ରମଭିତ୍ତିକ ରୋଜଗାର ସରକାର ଯୋଗାଇଦେବେ ବୋଲି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏ ଯୋଜନା ଅଧୀନରେ ମୁଖ୍ୟତଃ ଭାବେ ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମିର ମୌଳିକ ସୁବିଧା ଓ ଉନ୍ନତି, ଜୀବିକା ସମ୍ପର୍କିତ ଭିତ୍ତିଭୂମି ଆଦି କାର୍ଯ୍ୟକୁ ଅଗ୍ରାଧିକାର ମିଳିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିକାଶର ଧାରା ଓଡ଼ିଶା ସାରା ସମ୍ପର୍କିତ ଜନସମ୍ପର୍କ ଏବଂ ନାଗରିକ ସହଭାଗିତା ସାମ୍ବାଦିକ ସମ୍ମିଳନୀରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।

0: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବରଗଡ଼ଠାରେ ସରକାରଙ୍କ ପ୍ରମୁଖ ଜନକଲ୍ୟାଣମୂଳକ ଯୋଜନା ଓ ସଫଳତା ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ଭଦ୍ରକରେ ସରକାରଙ୍କର ବିକାଶଧାରା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଉପସ୍ଥିତ ରହି ସରକାରଙ୍କ ଉପଲବ୍ଧି ନେଇ ଆଲୋଚନା କରିଥିଲେ। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ଅନୁଷ୍ଠିତ ସମ୍ମିଳନୀରେ ବିଧାୟକ ଗୁରୁଶଙ୍କର ମାଝୀ ସରକାରଙ୍କ ଉପଲବ୍ଧି ଓ ବିକାଶଧାରା ସମ୍ପର୍କରେ ଅବଗତ କରାଇଥିଲେ। ନୂଆପଡ଼ା ଜିଲ୍ଲା ବୋଡେନ୍ଠାରେ ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ୍ ସିଂ ମାଝୀ ବିକଶିତ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ସରକାରଙ୍କର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ସବୁଜ ଜଳବାୟୁ ପାଣ୍ଠିର ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଗସ୍ତ କରି ଭାରତୀୟ ଉପକୂଳ ଅଧିବାସୀଙ୍କ ଜଳବାୟୁ ସହନଶୀଳତା ଅଭିବୃଦ୍ଧି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଚିଲିକା ଉପକୂଳ ଓ ବାହୁଦା ଉପକୂଳରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହିତ ସେଠାରେ ବସବାସ କରୁଥିବା ଲୋକମାନଙ୍କର ସୁରକ୍ଷିତ ପରିବେଶର ଆକଳନ କରିଥିଲେ। ଗଞ୍ଜାମ ଜିଲ୍ଲାରେ ଏହି ପ୍ରକଳ୍ପ 4 ବ୍ଲକର 40 ଗ୍ରାମ ପଞ୍ଚାୟତର 191 ଗ୍ରାମରେ କାର୍ଯ୍ୟକାରୀ ହେଉଛି। ସରକାରଙ୍କର ଏହି ଯୋଜନା ଦ୍ୱାରା ଏହି ଅଞ୍ଚଳର 50,000 ପରିବାର ଉପକୃତ ହେଉଥିବା ନେଇ ଆମ ସମ୍ବାଦଦାତା ଜଣାଇଛନ୍ତି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓ ଓଡ଼ିଶା ସାରା ସମ୍ପର୍କିତ ସାମାଜିକ ଗଣମାଧ୍ୟମରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ଇନ୍ଫ୍ଲୁଏନ୍ସର ଓ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ଅମର ନାୟକ, ହିମାଂଶୁ ଶେଖର ସାହୁ ପ୍ରମୁଖ ଯୋଗଦେଇ ଜିଲ୍ଲାର ଐତିହ୍ୟ ଏବଂ ବିକାଶଧାରାକୁ ସକାରାତ୍ମକ ଭାବେ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପୁରୀ ରେଳ ଷ୍ଟେସନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ଓ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆଜି ପୁରୀ ବଡ଼ବିଲ୍ ଏକ୍ସପ୍ରେସ୍ ଓ ଆସନ୍ତାକାଲି ପାଇଁ ବଡ଼ବିଲ୍ ପୁରୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ପୁରୀ ପାରାଦୀପ ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍କୁ ଆଜି ଓ ଆସନ୍ତାକାଲି ପାଇଁ ବାତିଲ କରାଯାଇଛି। ଅନୁଗୁଳ ପୁରୀ ମେମୋ ଟ୍ରେନ୍ ଆଜି ଓ ଆସନ୍ତାକାଲି ପୁରୀ ବଦଳରେ ଖୋର୍ଦ୍ଧାଠାରୁ ଯିବା ଆସିବା କରିବ। ଏହାବ୍ୟତୀତ ପୁରୀ ଅହମ୍ମଦାବାଦ ଏକ୍ସପ୍ରେସ୍, ପୁରୀ ହତିଆ ତପସ୍ୱିନୀ ଏକ୍ସପ୍ରେସ୍, ପୁରୁଷୋତ୍ତମ ଏକ୍ସପ୍ରେସ୍, ଉତ୍କଳ ଏକ୍ସପ୍ରେସ୍ ଆଦି ଟ୍ରେନ୍ଗୁଡ଼ିକରେ ସାମୟିକ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଆଲର୍ଜି ଜନିତ ଚର୍ମ ରୋଗ ଆଲୋଚନା କରିଛନ୍ତି ଡାକ୍ତର ଶଙ୍କର୍ଷଣ ମିଶ୍ର।
2: ସୁସ୍ଥ ଶରୀର କୌଣସି ଜୀବାଣୁ, କୀଟାଣୁ, ଭୂତାଣୁ ଦ୍ୱାରା ସଂକ୍ରମିତ ନ ହୋଇ ହଠାତ୍ ଅସୁସ୍ଥତା ଅନୁଭବ କରିବା ବେଳେ ଅନେକ ଅସୁବିଧା ହୋଇଥାଏ। ଏହା କେବେ କେବେ ଦେଖାଦିଏ କିଛି ଖାଦ୍ୟ ଖାଇ ବାହ୍ୟ ପରିବେଶ ସହିତ ସମ୍ପର୍କରେ ଆସି କୌଣସି ବ୍ୟବହାର କରୁଥିବା ଦ୍ରବ୍ୟ ଦ୍ୱାରା ଶରୀରରେ ବିରୋଧାଭାସ ପ୍ରକାଶିତ ହୋଇ ଅସୁସ୍ଥତା ଅନୁଭବ କରିବା ଅବସ୍ଥାକୁ ଆଲର୍ଜିକ୍ କୁହାଯାଏ। ସମ୍ପୃକ୍ତ ଖାଦ୍ୟ ପଦାର୍ଥ, ପରିବେଶ ସବୁ ବ୍ୟକ୍ତିର ଶରୀରରେ ବିରୋଧାଭାସ କରେ ନାହିଁ। ଏହି ଅବସ୍ଥା କାହାକୁ ହୁଏ, କାହାର ହୁଏ ନାହିଁ। ଅର୍ଥାତ୍ ଅଣ୍ଡା ଖାଇବା ଦ୍ୱାରା ମୁଣ୍ଡ କେଶ ରଙ୍ଗ କରି କୌଣସି ଔଷଧ ଖାଇବା ପରେ ଅସୁସ୍ଥତା ଦେଖାଯାଏ। ଏହା କାହାର ହୋଇଥାଏ, କାହାର ହୋଇନଥାଏ। ଯେଉଁ ବ୍ୟକ୍ତି ନିର୍ଦ୍ଦିଷ୍ଟ ଖାଦ୍ୟଦ୍ରବ୍ୟ ପରିବେଶରେ ଅସୁସ୍ଥତା ଅନୁଭବ କରିଥାଏ ତାହାକୁ ଜାଣି ଆଜୀବନ ଛାଡ଼ିବାକୁ ହୁଏ। ଆଲର୍ଜି ଏକ ରୋଗ ନୁହେଁ, ଏହା ଶରୀର ପ୍ରତି ନିର୍ଦ୍ଦିଷ୍ଟ କାରଣକୁ ନେଇ ବିରୋଧାଭାବ ପ୍ରକାଶ ମାତ୍ର। ଆଲର୍ଜି ସଂକ୍ରାମକ ହୋଇ ଏକ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମିତ ହୁଏ ନାହିଁ। ଆଲର୍ଜି ଲକ୍ଷଣ ସମୟ ସମୟରେ ଶରୀରରେ ଅତି ଜଟିଳ ଅସୁବିଧା କରିଥାଏ। ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀରେ ଅନ୍ତରାୟ ସୃଷ୍ଟି କରେ। କେତେକ ସମୟରେ ଅନ୍ୟ ରୋଗ ସଂକ୍ରମିତ କରାଇ ବହୁ ଅସୁବିଧା ମଧ୍ୟ କରେ। କୁଣ୍ଡେଇ ହୋଇ ଚର୍ମ ଲାଲ ହୋଇ ଫୁଲିଯିବା, ଯନ୍ତ୍ରଣା ଥାଇ ଉକେଇ ଏବଂ ବାନ୍ତି ହେବା, ଉକେଇ ସହିତ ଅଧକପାଳି ବ୍ୟଥା କିମ୍ବା ପୁର ମୁଣ୍ଡବ୍ୟଥା ହେବା ଏହି ରୋଗର ଲକ୍ଷଣ। ଶ୍ୱାସକ୍ରିୟାରେ ଶ୍ୱାସ ପରି ଲକ୍ଷଣ ମଧ୍ୟ ଦେଖାଦିଏ। ଆଲର୍ଜି ଅବସ୍ଥା କେତେ ପ୍ରକାର? ଖାଦ୍ୟ, କେତେ ପ୍ରକାର ରଙ୍ଗ, କେଶ କଳା କରିବା ରଙ୍ଗ, କେତେକ ଅବସ୍ଥାରେ ଗନ୍ଧ, ଧୂଳି କଣା ଆଦିରୁ ହୋଇଥାଏ। ଏହି ଆଲର୍ଜି ଅବସ୍ଥା ସବୁ କ୍ଷେତ୍ରରେ ସମସ୍ତଙ୍କର ସମାନ ହୁଏ ନାହିଁ, କାହାର ହୁଏ, କାହାର ହୁଏ ନାହିଁ। ସମସ୍ତଙ୍କର ସମାନ ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ। ପ୍ରାୟତଃ ଚର୍ମ ଉପରେ ଅଧିକ ପ୍ରଭାବ ଦେଖାଦେଇଥାଏ। ଚର୍ମ ଉପରେ ଅଜ୍ଞାବାତ ବା ଅଟିକରିଆ ପରି ଫୁଲି ଲାଲ ଦେଖାଯାଏ। ଅନେକ କ୍ଷେତ୍ରରେ ଘିମିରି ପରି ହୋଇ ପରେ ଘା ହୁଏ, ଲସା ବାହାରିଥାଏ, ବ୍ୟଥା ଏବଂ ଦରଜ ରହେ। ହୋମିଓପାଥିକ ଚିକିତ୍ସାରେ ଆଲର୍ଜିର ପ୍ରଥମ ଏବଂ ମୁଖ୍ୟ ଔଷଧ ହେଉଛି

0: ଔଷଧକୁ ଅନେକ ଚର୍ମ ଆଲର୍ଜିରେ ବ୍ୟବହାର କରାଯାଇଥାଏ। ଚର୍ମର ଆଲର୍ଜି ଲକ୍ଷଣ ତାପ ବା ଗରମରୁ ଅଧିକ ହେଲେ ଏପିସ୍ମେଲ୍ ପ୍ରୟୋଗ ହୁଏ। ଥଣ୍ଡା ଲାଗି ଅଧିକ ହେଲେ ଆର୍ସେନିକ୍ ଆଲ୍ବା ଦିଆଯାଇଥାଏ। ଆଣ୍ଟିବାୟୋଟିକ୍ସ ଔଷଧ ଖାଇ ଆଲର୍ଜି ହେଲେ ସଲଫର୍ ପ୍ରୟୋଗ ହୋଇଥାଏ। ମଦ୍ୟ ଆଦି ନିଶା ପାନୀୟ ବ୍ୟବହାରରେ ଚର୍ମ ଆଲର୍ଜି ହେଲେ କୁଲୋଟ୍ରମ୍ ବ୍ୟବହାର କରିବ। ସନ୍ତସନ୍ତିଆ ସ୍ଥାନରେ ବାସ କରି ଚର୍ମ ଆଲର୍ଜି ହେଲେ ଡାଲକାମରା ବ୍ୟବହାର କରିବ। ଇତ୍ୟତ ବ୍ୟତୀତ ଲକ୍ଷଣ ଦେଖି ଇଟିକା ୟୁରେନ୍ସା, ପେଟ୍ରୋସେଲିନମ୍, ଆଲିୟମ୍ ସିପା, ନେଟ୍ରମିଓର 6x, ନେଟ୍ରମ୍ ସଲ୍ଫ 6x, ନେଟ୍ରମ୍ ଫସ୍ 6x ଆଦି ବ୍ୟବହାର କରାଯାଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଆଲର୍ଜି ଜନିତ ଚର୍ମରୋଗ। ଆଲୋଚନା କରିଥିଲେ ଡାକ୍ତର ଶଙ୍କର୍ଷଣ ମିଶ୍ରା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ 5 ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ନିରାପଦ, ସମାବେଶୀ ଓ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଭିବାଟେକ୍ 2026 ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଳବାୟୁ ସଙ୍କଟ, ବିବାଦ ଓ ଅର୍ଥାଭାବ ହେତୁ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବା ନେଇ ଜାତିସଂଘର ରିପୋର୍ଟ, ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ଆଇସିସି ମହିଳା T20 ବିଶ୍ୱକପ୍ର ଗ୍ରୁପ୍ ଏ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍କୁ 95 ରନ୍ରେ ପରାସ୍ତ କଲା ଭାରତୀୟ ମହିଳା ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 5 ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର ବେତୁଲଠାରେ ଆଧ୍ୟାତ୍ମିକ ଜାଗରଣ ମାଧ୍ୟମରେ ଆଦିବାସୀ ସମାଜର ସଶକ୍ତିକରଣ ଉପରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି ମଧ୍ୟପ୍ରଦେଶର ଓମକାରେଶ୍ୱରରେ ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ସମାରୋହରେ ଯୋଗଦେବେ। ସେହିଦିନ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିରର ଉଦ୍ଘାଟନ କରିବା ସହ ଓଡ଼ିଶାର ରାଇରଙ୍ଗପୁରସ୍ଥିତ କୁସୁମୀ ବ୍ଲକ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ଏକ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ଉତ୍ସର୍ଗ କରିବେ। ଶନିବାର ଦିନ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାହାଡ଼ପୁରର ସ୍କୁଲ ଏବଂ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବେ। ସେହିଦିନ ଏକ କାର୍ଯ୍ୟକ୍ରମରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବେ। 21 ତାରିଖରେ ମଧ୍ୟପ୍ରଦେଶର ଜବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ସେହିଦିନ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସହରିଆ ଜନଜାତିର ସଦସ୍ୟ, ଚିତା ଟ୍ରାକର, ପର୍ଯ୍ୟଟନ ଗାଇଡ୍ ଏବଂ କୁନୋ କ୍ଷେତ୍ର ଦଳ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ଏକ ନିରାପଦ, ସମାବେଶୀ ଏବଂ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଏଆଇର ପ୍ରକୃତ ଶକ୍ତି ମେସିନ୍ର ଶକ୍ତିରେ ନୁହେଁ, ବରଂ ସାଧାରଣ ଲୋକଙ୍କ ବିକାଶ ଦିଗରେ ଏହାର ପ୍ରକୃତ ବ୍ୟବହାରରେ ନିହିତ ଅଛି। ଗତକାଲି G7 ସମ୍ମିଳନୀର ଏକ ଅଧିବେଶନରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କୃତ୍ରିମ ବୁଦ୍ଧିମତା ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଦକ୍ଷତା ରଖିଛି। ତେବେ ସେ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରଭାବଶାଳୀ ଆକାର ଏବଂ ଶାସନ

0: ଦ୍ୱାରା ନିର୍ଦ୍ଦେଶିତ ହେବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି ଡିଜିଟାଲ ଯୁଗରେ ଶିଶୁମାନଙ୍କ ସୁରକ୍ଷା ପାଇଁ କୃତ୍ରିମ ବୁଦ୍ଧିମତାର ଫଳପ୍ରଦ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଏଆଇ ଦ୍ୱାରା ଶିକ୍ଷଣ ଏବଂ ନବସୃଜନକୁ ଅଧିକ ପରିବ୍ୟାପ୍ତ କରାଯାଇପାରିବ, କିନ୍ତୁ ଯୁବ ବ୍ୟବହାରକାରୀମାନଙ୍କୁ ଏହା ଯେଭଳି ଅମୂଳକ ସୂଚନା ଓ ଡିପ୍ ଫେକ୍ର ବ୍ୟବହାରଠାରୁ ଦୂରେଇ ରଖିବ ସେଥିପାଇଁ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି କହିଛନ୍ତି ବିଶ୍ୱର ସମସ୍ତ ଗଣତାନ୍ତ୍ରିକ ଦେଶଗୁଡ଼ିକ ଉନ୍ନତ ଏଆଇ ମଡେଲକୁ ଆପଣାଇ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୂଚନାର ସୁରକ୍ଷା ଓ ବୃଦ୍ଧି ପାଉଥିବା ସାଇବର ସୁରକ୍ଷାକୁ ମଜବୁତ କରିବା ଆବଶ୍ୟକ। ଆସନ୍ତା 21 ତାରିଖରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଯୋଗ ସଙ୍ଗମ ପୋର୍ଟାଲରେ 170,000 ଅଧିକ ସଂଗଠନ ପଞ୍ଜୀକରଣ କରିଛନ୍ତି। ଆୟୁଷ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ସଂଗଠନଗୁଡ଼ିକ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଦେଶର କୋଣ ଅନୁକୋଣରେ ଯୋଗ ସମ୍ବନ୍ଧିତ ସଚେତନତା ବାର୍ତ୍ତା ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ବିଭାଗୀୟ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର 1,000 ସ୍ଥାନରେ ଯୋଗ ଦିବସ ପାଳନ କରାଯିବ। ଗତ 12 ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ଶୀର୍ଷକ ଧାରାବାହିକରେ ଆଜି ଆସନ୍ତୁ ଜାଣିବା ନକ୍ସଲବାଦ ଦୂର କରିବା ଏବଂ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିକାଶମୂଳକ କାର୍ଯ୍ୟକ୍ଷେତ୍ରରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଦେଶକୁ ନକ୍ସଲବାଦ ଏବଂ ମାଓବାଦର ଭୟରୁ ମୁକ୍ତ କରିବା ଲାଗି ସୁସମନ୍ୱିତ ଢଙ୍ଗରେ ଦୀର୍ଘକାଳୀନ ଯୋଜନା ଜରିଆରେ ଉଦ୍ୟମ ଜାରି ରଖିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚଳିତ ବର୍ଷ 31 ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ଲାଗି ପୂର୍ବରୁ ଘୋଷଣା କରିଥିଲେ ଓ ତାହା ସଫଳ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ମାଓ ନେଟୱାର୍କକୁ ଦମନ କରିବା କ୍ଷେତ୍ରରେ ସୁରକ୍ଷା ଅଭିଯାନଗୁଡ଼ିକ ସଫଳ ହୋଇଥିବା ବେଳେ ଏ କ୍ଷେତ୍ରରେ ସୁରକ୍ଷାକର୍ମୀଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ହୋଇଛି। 2022 ମସିହାରେ ଝାଡ଼ଖଣ୍ଡର ବୁଦ୍ଧ ପାହାଡ଼ ଅଞ୍ଚଳରେ ଅକ୍ଟୋପସ୍ ଅଭିଯାନ ଆରମ୍ଭ କରାଯିବା ପରେ ସେହି ବର୍ଷ ଫେବୃଆରୀରେ ଗୁମ୍ଲା, ଲୋହାରଡାକା ଏବଂ ଲାଟେହାର ଜିଲ୍ଲାକୁ ମାଓମୁକ୍ତ କରାଯାଇଥିଲା। ସେହିପରି ଥଣ୍ଡରଷ୍ଟ୍ରମ୍, ବ୍ଲାକ୍ ଫରେଷ୍ଟ ଭଳି ଅଭିଯାନ ଝାଡ଼ଖଣ୍ଡ, ତେଲଙ୍ଗାନା ଓ ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳକୁ ମାଓମୁକ୍ତ କରିବାରେ ସଫଳତା ହାସଲ କରିଥିଲା। 2024 217 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ 2025 ଏହି ସଂଖ୍ୟା 256କୁ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ଏପର୍ଯ୍ୟନ୍ତ 26 ଜଣ ନକ୍ସଲଙ୍କୁ ନିପାତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ହେଡ଼ମା, କାର୍ଦି ସତ୍ୟନାରାୟଣ ରେଡ୍ଡି, ଗଣେଶ ଉଇକେ ଏବଂ ବାସବରାଜୁଙ୍କ ସମେତ ଅନେକ ଶୀର୍ଷ ନେତା ଅଛନ୍ତି। ମାଓବାଦ ଦମନକୁ ଦୃଢ଼ କରିବା ଲାଗି ଦେଶରେ 596 ସ୍ୱତନ୍ତ୍ର ପୁଲିସ ଥାନା ସ୍ଥାପନ କରାଯାଇଥିବା ବେଳେ ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନାରେ ପ୍ରକଳ୍ପ ନିର୍ମାଣ ପାଇଁ 1761 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଗତକାଲି ରାତିରେ ପ୍ୟାରିସ୍ରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ସହିତ ଭିଭାଟେକ୍ 2000 ଆଜି ଯୋଗଦେବେ। ୟୁରୋପର ଏହି ସର୍ବବୃହତ ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟଅପ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବୃଦ୍ଧି ପାଉଥିବା ନବସୃଜନ ଇକୋସିଷ୍ଟମ୍ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବେ। ଭିଭାଟେକ୍ ସମ୍ମିଳନୀର ଏହି ସଂସ୍କରଣରେ ଭାରତର ବୃହତ ଜାତୀୟ ପାଭିଲିୟନ ସ୍ଥାନ ପାଇବ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ମୋଦି G7 ଶିଖର ସମ୍ମିଳନୀରେ ଏକାଧିକ ବୈଠକରେ ଯୋଗଦେବା ପରେ ପ୍ୟାରିସ୍ରେ ପହଞ୍ଚିଥିଲେ। G7 ସମ୍ମିଳନୀରେ ଶ୍ରୀ ମୋଦି ଶାସନ ଏବଂ ନୀତି ନିର୍ଦ୍ଧାରଣର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଭାରତର କାର୍ଯ୍ୟଦକ୍ଷତା ବିଷୟ ପ୍ରକାଶ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ବିଶ୍ୱର ବିକାଶ ପାଇଁ ଭାରତ ଗ୍ଲୋବାଲ ସାଉଥ୍ ସହିତ ଘନିଷ୍ଠ ଭାବରେ କାମ କରିବାର ସୁଯୋଗ ପାଇଛି। ଗତକାଲି ଏକ ଆଉଟରିଚ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ପଶ୍ଚିମ ଏସିଆ ସଙ୍କଟର ଦୀର୍ଘସ୍ଥାୟୀ ପରିଣାମ ଉପରେ ନିଜର ଚିନ୍ତା ବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି, ୟୁରୋପୀୟ ସଂଘ ନେତା ଉର୍ସୁଲା ଭନ୍ ଡେର୍ ଲେୟନ୍, ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ, ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନାହାନ୍, କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସମେତ ବହୁ ବିଶ୍ୱସ୍ତରୀୟ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆମେରିକା ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି ନାବିକମାନଙ୍କ ସୁରକ୍ଷା ପ୍ରସଙ୍ଗ ନେଇ କହିଥିଲେ
1: एक्सेलेंसी हम जानते हैं कि मैरिटाइम ट्रेड की दुनिया में भारत के लाखों सी फेरर आज दुनिया के अलग अलग समुद्र में अपनी सेवाएं दे रहे हैं, विश्व की प्रगति में बहुत बड़ा योगदान दे रहे हैं और मैं समझता हूं कि उनकी सुरक्षा भी उतना ही महत्वपूर्ण है। मुझे पूरा विश्वास है कि समझौते में

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ ଶୁଣିଛନ୍ତି ଝୁମ୍ ତାନା ନାଁରେ କେତୋଟି ଓଡ଼ିଆ ଗୀତ। ଶ୍ରୋତାବନ୍ଧୁ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672 ରେ। ନମ୍ବରଟି ଆଉ ଥରେ କହି ରଖୁଛି 8249809672 ରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ପରବର୍ତ୍ତୀ ଗୀତଟିକୁ ଶୁଣିବା ଇରା ମହାନ୍ତିଙ୍କ କଣ୍ଠରେ ନିର୍ମଳ ନାୟକଙ୍କ ରଚନାରୁ।

ଶ୍ରୋତାବନ୍ଧୁ ଶୁଣିଲେ ଅନିତା ପତିଙ୍କ କଣ୍ଠରେ ଏହି ଲଘୁ ସଙ୍ଗୀତଟିକୁ ଶିରିଶ ଚନ୍ଦ୍ର ପୂଜାରୀଙ୍କ ରଚନାରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ପେଣ୍ଟରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008 2487 58। ନମ୍ବରଟି ଆଉ ଥରେ କହି ରଖୁଛି 7008 2487 58। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ପେଣ୍ଟରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ସୁଗମ ସଙ୍ଗୀତରେ କେତୋଟି ଗୀତ। ପରବର୍ତ୍ତୀ ଗୀତଟିକୁ ଶୁଣିବା ମାନସ କୁମାର ଦତ୍ତ ଏବଂ ଅନିତା ପତିଙ୍କ ଯୁଗଳ କଣ୍ଠରେ ଶିରିଶ ଚନ୍ଦ୍ର ପୂଜାରୀଙ୍କ ରଚନାରୁ।

ଶ୍ରୋତା ବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ବଣପାହାଡ଼ ଗୀତ କ୍ରମରେ ଖଡ଼ିଆ ଗୀତ ପରିବେଷଣ କରିଛନ୍ତି ଗ୍ଲୋରିଆ କିରୋ ଏବଂ ସାଥୀ।

0: ଭଦ୍ରା ଲକ୍ଷ୍ୟପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ ମା ମାନଙ୍କ ପାଇଁ ସମ୍ମାନ ଓ ଆର୍ଥିକ ସ୍ୱାବଲମ୍ବନ ଆଣିଛନ୍ତି ଲୋକଙ୍କ ସରକାର।
1: ସମୃଦ୍ଧ ଜନ୍ମଭୂମି, ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା।
0: ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ କରିଛି ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ।
1: ଅନ୍ୟାନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାର ଯୋଗାଇଛନ୍ତି ନୂତନ ଜୀବିକା। ମହିଳାଙ୍କ ଆୟ ବୃଦ୍ଧି ଓ ଆତ୍ମନିର୍ଭରଶୀଳତାର ପରିଚୟ ପାଲଟିଛି ଲକ୍ଷ୍ୟପତି ଦିଦି।
0: ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ ମା ଓ ଶିଶୁଙ୍କ ପୋଷଣ, ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ ସହିତ ରାଜ୍ୟର ମହିଳା ଏବେ ସଶକ୍ତିକରଣ ଦିଗରେ ଅଗ୍ରସର।
1: ବିକାଶର ଧାରା ଓଡ଼ିଶା ସାରା।
2: ଆପଣଙ୍କ ପିଲାମାନେ ସ୍କୁଲ କଲେଜରେ ବାୟୋଲୋଜି ପାଠପଢ଼ାରେ ୱିକ୍ ଅଛନ୍ତି କି? ବ୍ୟସ୍ତ ହୁଅନ୍ତୁନି, କ୍ଲାସ୍ 9 କ୍ଲାସ୍ 12 ପର୍ଯ୍ୟନ୍ତ ପିଲାଙ୍କୁ ପଠାନ୍ତୁ ABC ବାୟୋଲୋଜି ସେଣ୍ଟର। ଯୋଗାଯୋଗ C414 ମହାପାତ୍ର କମ୍ପ୍ଲେକ୍ସ, କୋଏଲ ନଗର। ମୋବାଇଲ 7978347784।
3: ଶ୍ରୋତାବନ୍ଧୁ ଶୁଣିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆମ କଥାରେ। କେତୋଟି ଚଳଚ୍ଚିତ୍ରର ଗୀତ, ପରବର୍ତ୍ତୀ ଗୀତଟିକୁ ଶୁଣିବା ଦିୱାନା ଚଳଚ୍ଚିତ୍ରରୁ।

0: हमारे एक श्रोता ने लिखा है कि नैनी झील में
1: आकाशवाणी संवाद पढ़ुछंती आशुतोष पति मुख्य संवाद प्रकृतिर उपादानगुड़िकर सुरक्षा को जीवन गुरुत्वपूर्ण अंश भाव जनजाति संप्रदाय विवेचना करती कहले राष्ट्रपति आसंताकाल राष्ट्रपति ओडिशा गस्त चलित आर्थिक वर्ष 26,000 किलोमीटर अधिक ग्रामीण रास्ता निर्माण करे सरकार हिमाचल प्रदेश चंबा जिले में सड़क दुर्घटन 7 जनों मृत्यु आमेरिका और ईरान मध्य कार्यकारी हो बुझापत्र एफआईएच महिला नेशंस कप हॉकी प्रतियोगिता रे उरुग्वे को 3-2 गोल रे परास्त कला भारत राष्ट्रपति द्रौपदी मुर्मू कहते जनजाति संप्रदायर जीवनशैली स्वाभाविक भाव प्रकृति और आध्यात्मिकतार निकटतर होता है सेने पृथ्वी जल वायु सूर्य प्रकृतिर अन्यान्य उपादानगुड़ी सम्मान प्रदर्शन करती प्रकृतिर उपादानगुड़ सुरक्षा को जीवन एक गुरुत्वपूर्ण अंश भाव जनजाति संप्रदाय बेचना करती राष्ट्रपति कहते मध्यप्रदेश बेतुल प्रजापिता ब्रह्मा कुमारी ईश्वर विश्वविद्यालय द्वारा आयोजित आध्यात्मिक जागरण मध्यम जनजाति संप्रदायर सशक्तिकरण शीर्षक कार्यक्रम में जोगद राष्ट्रपति कहते विकसित भारत स्वप्न साकार करने दिगजे समाज प्रत्येक वर्ग गुरुत्वपूर्ण बोली राष्ट्रपति कहते देशर विकास में जनजाति संप्रदाय गुरुत्वपूर्ण भूमिका ग्रहण करपति उल्लेख करने यह सम्मिलन से भविष्य गठन दिगरे एक रूपरेख प्रस्तुत करें सहायक हो मध्यप्रदेश और ओडिशा को 5-दिनिया गस्त आरंभ में राष्ट्रपति आज इंदोर विमान बंदर में पहुंचे सेठे राज्यपाल मंगुभाई पटेल और मुख्यमंत्री डॉक्टर मोहन यादव तांकु स्वागत करते मध्यप्रदेश ओंकारेश्वर आसंताकाली राष्ट्रपति आंतर्जातिक सिकिल सेल दिवस समारोह जोगदेवे मध्यप्रदेश गस्त शेष कर आसंताकाली राष्ट्रपति ओडिशा गस्तरे आसिबे भुवनेश्वर अखिल भारतीय आयुर्विज्ञान संस्थान एम्स द्वारा आयोजित एक चिकित्सा शिविर उद्घाटन करेंगे अन्यान्य कार्यक्रम गुड़िक मध्यरे राष्ट्रपति रायरंगपुर स्थित कुसुमी ब्लॉक अंतर्गत खणी प्रभावित ग्रामगुड़िक एक बृहत समन्वित ग्रामीण पाइप जल जोगाण प्रकल्प को उत्सर्ग करेंगे राष्ट्रपति मुर्मू आसंता शनिवार दिन प्रधानमंत्री नरेन्द्र मोदी सह पहाड़पुर स्कूल और दक्षता केन्द्र परिदर्शन कर हिताधिकारी और छात्र छात्री भाव विनिमय करार कार्यसूची रही आसंता 21 तारीख में मध्यप्रदेश जबलपुर राष्ट्रपति द्रौपदी मुर्मू आंतर्जातिक योग दिवस कार्यक्रम सामिल हेबे चलित आर्थिक वर्ष देश में 26,000 किलोमीटर अधिक ग्रामीण रास्ता निर्माण पर सरकार निष्पत्ति ग्रहण करिछंती ग्रामीण विकास मंत्रालय देहितिबा सूचना अनुजाई प्रधानमंत्री ग्राम सड़क योजना और ग्रामांचल संजोगीकरण पदक्षेप अधीन सड़क निर्माण पर 18,900 कोटी अधिक टंका व्ययबराद ग्रामीण विकास विभाग सचिव रोहित कंसल अध्यक्षत में ग्रामीण सड़क जोगाजोग प्रकल्पगुड़िकर अग्रगति नहीं समीक्षा होई आंध्रप्रदेश बिहार छत्तीसगढ़ झारखंड मध्यप्रदेश महाराष्ट्र राजस्थान समेत अन्य राज्यगुड़िकर वरिष्ठ पदाधिकारी बैठक में अंशग्रहण करते सड़क जोगाजोगर सुविधा देशर प्रत्येक नागरिकों पाखे पहुंचाइवा उपरे श्री कंसल बैठक में गुरुत्व प्रदान कर निर्माणाधीन प्रकल्पगुड़िकर समय सीमा मध्य कार्य शेष करने को श्री कंसल राज्यगुड़ी निर्देश देते क्षेत्रीय जांच को सुदृढ़ करने निर्माणाधीन प्रकल्पगुड़िकर समय अनुजाई कार्य शेष एवं रक्षणाबेक्षण पर ई मार्ग प्लाटफर्मर व्यवहार को सुनिश्चित करने को बैठक में परामर्श दि जा पश्चिमबंग विधानसभा विरोधी दल नेता भाव तृणमूल कांग्रेस विधायक ऋतुव्रत बानाजी निष्पत्ति को विरोध कर आगत आवेदन उपर कौन मध्यवर्तकालीन निर्देश देवाक कोलकाता हाइकोर्ट मना कर टीएमसी विधायक शोभनदेव चट्टोपाध्याय द्वारा आगत यह आवेदन आज प्राथमिक शुणा कर जस्टिस कृष्ण राव खंडपीठ विधानसभा बाचस्पति निष्पत्ति स्थगितादेश प्रार्थना को नाकच कर श्री चट्टोपाध्याय विरोधी दल नेता भाव नामांकन पत्र दाखल करते जहाँकि बाचस्पति द्वारा अग्राह्य होता तेज कोर्ट प्रतिपक्ष को जवाब दाखल करने को 3 सप्ताह समय प्रदान कर आसंता मास 28 तारीख में मामलार परवर्त शुणा दिन धार्य हो विधानसभा बाचस्पति रथीन्द्र बोस टीएमसी विधायक ऋतुव्रत बानाजी को विरोधी दल नेता भाव मान्यता प्रदान कर हिमाचल प्रदेश चंबा जिले में गतकाली एक सड़क दुर्घटन 7 जनों मृत्यु घटी 4 जन पुरुष और 3 जन महिला मृतकों मध्य 3 जन भाई और गोटे दंपति अच्छा छुरा विधानसभा निर्वाचन मंडली अंतर्गत ପୋଖରୀ ମସରୁନ୍ଦ ରାସ୍ତାରେ ଗୋଟିଏ ଯାତ୍ରୀବାହୀ ଗାଡ଼ି 500 ମିଟର ଖାତକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ଘଟିଥିଲା। ହିମାଚଳ ପ୍ରଦେଶ ପୁଲିସର ପ୍ରାଥମିକ ତଦନ୍ତରୁ ଚାଳକ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଏବଂ ଇରାନ ମଧ୍ୟରେ ଏକ 14 ସୂତ୍ରୀ ଚୁକ୍ତିନାମା ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ସ୍ୱାକ୍ଷରିତ ହୋଇଛି। ସ୍ୱିଜରଲ୍ୟାଣ୍ଡଠାରେ ଆନୁଷ୍ଠାନିକ ଭାବେ ଆସନ୍ତାକାଲି ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଇତିମଧ୍ୟରେ ବୁଝାମଣାପତ୍ର କାର୍ଯ୍ୟକାରୀ ହେବା ସହ ପ୍ରାୟ 4 ମାସ ଧରି ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ ସଂଘର୍ଷ ବର୍ତ୍ତମାନ ପାଇଁ ବନ୍ଦ ରହିଛି। ସମ୍ପୂର୍ଣ୍ଣ ଶାନ୍ତି ସମାଧାନ ପାଇଁ 60 ଦିନ ଭିତରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରାଯିବ। ଏହି ବୁଝାମଣାପତ୍ର ଅନୁଯାୟୀ ଇରାନ ଚାରିପାଖରେ ଆମେରିକା ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ନୌସେନା ଅବରୋଧ ପ୍ରତ୍ୟାହାର ହେବା ଆରମ୍ଭ ହୋଇଛି। 30 ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଦେଇ ସାଧାରଣ ସାମଗ୍ରିକ ଯାତାୟତ ପୁନଃ କାର୍ଯ୍ୟକ୍ଷମ ହେବାର ଆଶା ରହିଛି। ବାଣିଜ୍ୟିକ ପରିବହନ ପାଇଁ ସୁରକ୍ଷିତ ପଥ ପ୍ରଦାନ କରିବାକୁ ଇରାନ ପ୍ରତିଶ୍ରୁତି ଦେଇଛି। ଏହି ଚୁକ୍ତିନାମା ସମଗ୍ର ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଗତ 12 ବର୍ଷ ବିକାଶ ଓ ଐତିହ୍ୟର ସୁବର୍ଣ୍ଣ ଯୁଗ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି ଏହି 12 ବର୍ଷରେ ରାମ ଜନ୍ମଭୂମି ମନ୍ଦିର, କାଶୀ ବିଶ୍ୱନାଥ କରିଡର, ଉଜ୍ଜୟିନୀ ମହାକାଳ ଲୋକ ନିର୍ମାଣ କରାଯାଇଥିଲା। ଏହା ସହିତ ବିଶ୍ୱସ୍ତରୀୟ ଯୋଗାଯୋଗ ବ୍ୟବସ୍ଥା, ଭିତ୍ତିଭୂମି ପ୍ରକଳ୍ପ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅଭିଯାନ ଦ୍ୱାରା ଦେଶ ବିକାଶ ଯାତ୍ରାରେ ଉଲ୍ଲେଖନୀୟ ବିକାଶ ହୋଇଛି। 1 କୋଟିରୁ ଅଧିକ ରେକର୍ଡର ଡିଜିଟାଇଜେସନ୍, 668 ପୁରାତନ କଳାକୃତିର ପୁନରୁଦ୍ଧାର, 11 ଆଦିବାସୀଙ୍କ ସ୍ୱାଧୀନତା ସଂଗ୍ରାମ ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଏହା ବ୍ୟତୀତ 11 ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି। ସରକାରଙ୍କ ଏହି ଆଭିମୁଖ୍ୟ ଉଭୟ ଐତିହ୍ୟ ବିକାଶ କିପରି ପରସ୍ପର ସହିତ ଜଡ଼ିତ ତାହା ଦର୍ଶାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ନାଗପୁରର ଅମ୍ବାଝରିସ୍ଥିତ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ ଗୋଳାବାରୁଦ କାରଖାନାଠାରେ 10,000 ଟନ୍ ବିଶିଷ୍ଟ ଏକ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏହି ପ୍ରେସ୍ ଏକ ପ୍ରମୁଖ ଜାତୀୟ ସମ୍ପତ୍ତି ହେବ। ଏହି ପ୍ରେସ୍ ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ପାଇଁ ବୃହତ୍ ଉଚ୍ଚଶକ୍ତି ସମ୍ପନ୍ନ ଏବଂ ସଠିକ୍ ଆଲୁମିନିୟମ୍ ମିଶ୍ରିତ ଏକ୍ସଟ୍ରୁଜନ୍ ଉତ୍ପାଦନ କରିବାରେ ଦେଶର ସାମର୍ଥ୍ୟକୁ ମଜବୁତ କରିବ। ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଆଲୁମିନିୟମ୍ ଉପକରଣର ଆମଦାନୀ ଉପରେ ଦେଶର ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ। ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଏହା ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହିତ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଚେନ୍ନାଇରୁ ଚମଡ଼ା ସାମଗ୍ରୀ ଓ ମୋଟର ଉପକରଣ ଧରି ଏକ ମାଲବାହୀ ବିମାନ ପ୍ରଥମ ଥର ପାଇଁ ନୋଇଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀ କହିଛନ୍ତି ଚେନ୍ନାଇ ବିମାନ ବନ୍ଦରରୁ ମେଡ୍ ଇନ୍ ଭାରତର ମୋବାଇଲ୍ ଫୋନ୍, ମୋଟର ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଉପକରଣ ପଠାଯାଇଛି। ଏହା ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହିତ କରିବା ସହିତ ଯୋଗାଣ ଶୃଙ୍ଖଳକୁ ଦୃଢ଼ କରିବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ନୋଇଡା ଆନ୍ତର୍ଜାତିକ ବିମାନ ବନ୍ଦର 2 ଦିନ ପୂର୍ବେ ପ୍ରଥମ ଥର ପାଇଁ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଛି। ଜାତିସଂଘର ଖାଦ୍ୟ ଏଜେନ୍ସି ପକ୍ଷରୁ ଜଳବାୟୁ ସଙ୍କଟ, ଦେଶ ମଧ୍ୟରେ ବିବାଦ ଓ ଅର୍ଥାଭାବ ହେତୁ ଆସନ୍ତା ମାସରେ ବିଶ୍ୱର 13 ସ୍ଥାନରେ କ୍ଷୁଦା ବୃଦ୍ଧି ପାଇବ ବୋଲି କୁହାଯାଇଛି। ବିଶ୍ୱ ଖାଦ୍ୟ ଏବଂ କୃଷି ସଂଗଠନ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ରିପୋର୍ଟରେ ଏବେ ବିଶ୍ୱର ପ୍ରାୟ 266 ନିୟୁତ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା କୁହାଯାଇଛି। ରିପୋର୍ଟରେ ସୁଦାମନ, ଦକ୍ଷିଣ ସୁଦାନ, ୟେମେନ୍ ଏବଂ ପାଲେଷ୍ଟାଇନ୍ରେ କ୍ଷୁଦାଭାବ ସବୁଠାରୁ ଅଧିକ ହୋଇଥିବା ବେଳେ ନାଇଜେରିଆ ଏବଂ ସୋମାଲିଆ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି। ଅନ୍ୟପକ୍ଷରେ 2022 ଖାଦ୍ୟ ସହାୟତା ପାଇଁ 60% ଅର୍ଥ ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି। ନ୍ୟୁଜିଲାଣ୍ଡଠାରେ ଅନୁଷ୍ଠିତ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ରେ ଭାରତ ଆଜି ଉରୁଗୁଏକୁ 3-2 ପରାସ୍ତ କରିଛି। ଏହା ସହ ଭାରତ କ୍ରମାଗତ ତୃତୀୟ ବିଜୟ ହାସଲ କରି ପୁଲ୍ ଏ ର ଶୀର୍ଷସ୍ଥାନ ଅଧିକାର କରିବା ସହିତ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ସେମିଫାଇନାଲ୍ରେ ଭାରତୀୟ ଦଳ ଆସନ୍ତା 20 ହେବାକୁ ଥିବା ଚିଲି ଓ କୋରିଆ ମଧ୍ୟରେ ବିଜେତାଙ୍କୁ ଭେଟିବ। 2026 ଫିଫା ବିଶ୍ୱକପ୍ରେ ଇଂଲଣ୍ଡ 4-2 କ୍ରୋଏସିଆକୁ ପରାସ୍ତ କରି ଗ୍ରୁପ୍ ଏଲ୍ ଅଭିଯାନ ଆରମ୍ଭ କରିଛି। ଆମେରିକାର ଆର୍ଲିଣ୍ଟନ୍ର ଡଲା ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଗତକାଲି ପର୍ତ୍ତୁଗାଲ ଓ ଡିଆର୍ କଙ୍ଗୋ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ 1-1 ଅମୀମାଂସିତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକୃତିର ଉପାଦାନଗୁଡ଼ିକର ସୁରକ୍ଷାକୁ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଜନଜାତି ସମ୍ପ୍ରଦାୟ ବିବେଚନା କରନ୍ତି, କହିଲେ ରାଷ୍ଟ୍ରପତି। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

0: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଶୀତଳଷଷ୍ଠୀ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି। ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ। ବିସ୍ତୃତ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବା ସହ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ହିତାଧିକାରୀ ଓ ଡାକ୍ତରମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାବ୍ୟତୀତ ହାଟଭଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ ଚିଲ୍ଲାର ଉଦ୍ଘାଟନ କରିବେ। ଶନିବାର ଦିନ ରାଷ୍ଟ୍ରପତି ପାହାଡ଼ପୁର ଗସ୍ତ କରିବା ସହିତ ଗୋଷାଣୀପୀଠ, ସାନ୍ତାଳୀ ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା ମଧ୍ୟ କରିବେ। ସେ ଏକ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିବା ସହିତ ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ। ସେହିପରି ଏସ୍ଏଲ୍ଏସ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକ କାର୍ଯ୍ୟର ଅଗ୍ରଗତି ଉପରେ ମଧ୍ୟ ରାଷ୍ଟ୍ରପତି ସମୀକ୍ଷା କରିବେ। ପରଦିନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମିଳିତ ଭାବେ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କର ପ୍ରମୁଖ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ

ହେଉଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମ୍ବଲପୁରରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କର 2 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲା ସଂସ୍କୃତି ଭବନଠାରେ ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ଲକ୍ଷପତି ଦିଦି, ପିଏମ୍ ସୂର୍ଯ୍ୟଘର, ଭିତ୍ତିଭୂମି ବିକାଶ ଓ ରୋଜଗାର କ୍ଷେତ୍ରରେ ରାଜ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ବୋଲି ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ତଥା ବିକାଶମୂଳକ ପ୍ରକଳ୍ପର ସଫଳତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକରେ ରାଜ୍ୟ କୃଷି ବିଭାଗର ଉପଲବ୍ଧି ନେଇ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷି ଓ କୃଷକଙ୍କ ବିକାଶ ପାଇଁ ନିଆଯାଇଥିବା ଜନକଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ସ୍ମିତା ପାଣି ସଦସ୍ୟ ରହିଛନ୍ତି। ଏହି କମିଟି ମୁଦ୍ରଣଜନିତ ତ୍ରୁଟିର ତଦନ୍ତ କରି ଏଥିପାଇଁ ଦାୟୀ ଅଧିକାରୀ ଏବଂ ସଂସ୍ଥା ବିଷୟରେ ଅନୁଧ୍ୟାନ କରିବା ସହ ଆସନ୍ତା 7 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାକୁ ନେଇ ରାଜ୍ୟ ଶିକ୍ଷା, ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍ତି, ଆସନ୍ତା ବର୍ଷରୁ ଏହା ଉପରେ ଗୁରୁତ୍ୱ ଦିଆଯିବ। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଶିକ୍ଷକମାନଙ୍କୁ ପୁସ୍ତକରେ ଥିବା ତ୍ରୁଟି ସଂଶୋଧନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। 2027-28 ଶିକ୍ଷାବର୍ଷରୁ ନୂଆ ବହିରେ ଏପରି ତ୍ରୁଟି ଆଉ ଦୃଷ୍ଟିଗୋଚର ହେବ ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6ଟାରୁ ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ହେବ। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଭର୍ଚୁଆଲ ଏକାଡେମୀର କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାହିତ୍ୟ, ସଂସ୍କୃତି, ଲୋକକଳା ଓ ଗବେଷଣା ଆଦି କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହଭାଗିତା ସୁନିଶ୍ଚିତ କରିବା ନେଇ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୋଗ ଦିବସ ପାଳନ ଅବସରରେ ଜିଲ୍ଲା ଷ୍ଟାଡିୟମରେ ଏକ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଗଜପତି ଜିଲ୍ଲାର ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନ ଉପଲକ୍ଷେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା ଜୁନ୍ 21 ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଞ୍ଚଳରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ନେଇ ଆଲୋଚନା କରାଯାଇଛି। ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ ବାର୍ତ୍ତାକୁ ନେଇ କାର୍ଯ୍ୟକ୍ରମ ପାଳନ କରିବାକୁ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଉତ୍ସବ ମୁଖର ହୋଇଉଠିଛି। ଦେବଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଜାରି ରହିଛି। ଦେବୀ ପାର୍ବତୀ ଆଜି କନ୍ୟାଳୟକୁ ଆଗମନ କରିଛନ୍ତି। ଗତବର୍ଷ କନ୍ୟା ପିତାମାତାଙ୍କ ଗଇଁଠାଳ ଫିଟା ପରେ ଚଳିତ ବର୍ଷ କନ୍ୟା ପିତାମାତା ମନ୍ଦିର ଯାଇ ଦେବୀ ପାର୍ବତୀଙ୍କୁ ଘରକୁ ଆଣିଛନ୍ତି। ନନ୍ଦପଡ଼ାର ବମ୍ବରାଡ଼ ବାବା ବାଲୁଙ୍କେଶ୍ୱର, ମୋଦିପଡ଼ାର ଜାଗେଶ୍ୱର ବାବା,
ଝାଡ଼ୁଆପଡ଼ାର ଲୋକନାଥ ବାବା, ବୁଢ଼ାରାଜାର ପାହାଡ଼େଶ୍ୱର ବାବାଙ୍କ ସମେତ ସବୁଠି ପ୍ରସ୍ତୁତି ଶେଷ ହୋଇଛି। ରାତ୍ରିର ଶୁଭଲଗ୍ନରେ ବରାନୁଗମନ ଓ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଶୀତଳଷଷ୍ଠୀ ଅବସରରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଶୀତଳଷଷ୍ଠୀ ରାଜ୍ୟର କେବଳ ଏକ ପର୍ବ ନୁହେଁ, ବରଂ ଏହା ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ଗାରିମା ଓ ଭାବମୟ ପରିଚୟ। ଏହା ଆଧ୍ୟାତ୍ମିକ ଧର୍ମଧାରା ଓ ସଂସ୍କୃତିର ବିରଳ ସମାହାର ଅଟେ। ଶୀତଳଷଷ୍ଠୀ ପର୍ବରେ ଥାଳ ଉଠା, ପତର ପେଣ୍ଡି, ଗୁଆ ଗୁଣା, ବେଦ ନିମନ୍ତ୍ରଣ, ଦେବ ବିବାହ ଏବଂ ନଗର ପରିକ୍ରମା ଭଳି ପ୍ରତିଟି ପାରମ୍ପରିକ ନୀତିକାନ୍ତି ସମଗ୍ର ବିଶ୍ୱରେ ଏହି ପର୍ବକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ମା ପାର୍ବତୀ ଓ ଦେବଦେବ ପ୍ରଭୁ ଶିବଙ୍କର ଏହି ବିବାହ ଅବସରରେ ସମଗ୍ର ଜଗତ କଲ୍ୟାଣର ଚେତନା ଉଜ୍ଜୀବିତ ହୋଇ ରହିଛି ବୋଲି ଶ୍ରୀ ପ୍ରଧାନ ଆଲୋକପାତ କରିଛନ୍ତି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବାଧିକ 58 ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଶୀତଳଷଷ୍ଠୀ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି। ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ସମବେତ କଣ୍ଠରେ ଶୁଣିଲେ ପୁରାତନ ରଚନା। ଏଥିରୁ ଆସନ୍ତୁ ଶୁଣିବା ନାରାୟଣ ପ୍ରସାଦ ସିଂଙ୍କ ରଚନା ସମବେତ କଣ୍ଠରେ।

ସମବେତ କଣ୍ଠରେ ଶୁଣିଲେ ନାରାୟଣ ପ୍ରସାଦ ସିଂଙ୍କ ରଚନା। ଏଥର ଆସନ୍ତୁ ଶୁଣିବା ନାରାୟଣ ପ୍ରସାଦ ସିଂଙ୍କ ଆଉ ଏକ ରଚନା ସମବେତ କଣ୍ଠରେ।

ସମବେତ କଣ୍ଠରେ ଶୁଣିଲେ ନାରାୟଣ ପ୍ରସାଦ ସିଂଙ୍କ ରଚନା। ଏଥର ଆସନ୍ତୁ ଶୁଣିବା ବୈକୁଣ୍ଠନାଥ ମହାନ୍ତିଙ୍କ ରଚନା ସମବେତ କଣ୍ଠରେ।

ଶୁଣୁଥିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଏହାର 428ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ପରୀକ୍ଷିତ ପଚାରିଲେ କେବଳ ଦୁର୍ଯ୍ୟୋଧନ କାହିଁକି ରାଜସୂୟ ଯଜ୍ଞରୁ ଦୁଃଖ ମନରେ ଫେରିଛି। ଉତ୍ତରରେ ଶ୍ରୀ ଶୁକଦେବ କହିଛନ୍ତି, ସେ ଥିଲା ବିରାଟ ଯଜ୍ଞର କୋଷାଧ୍ୟକ୍ଷ। ଯୁଧିଷ୍ଠିରଙ୍କ ସମ୍ପତ୍ତି ଓ ସୌନ୍ଦର୍ଯ୍ୟ ଦେଖି ସେ ଈର୍ଷାନ୍ୱିତ ହୋଇଛି। ରାଜସୂୟ ଯଜ୍ଞ ଦ୍ୱାରା ମହତ୍ତ୍ୱ ପ୍ରାପ୍ତି ଯୋଗୁଁ ହୀନମନ୍ୟତା ଭୋଗିଛି। ଅଧିକନ୍ତୁ ସଭାଗୃହର ନିର୍ମାଣ କୌଶଳରେ ବିମୋହିତ ହୋଇ ଜଳଭାଗକୁ ସ୍ଥଳଭାଗ ଭାବି ତାହା ଭିତରେ ପଡ଼ି ଲୋକହସା ହୋଇଛି। ଈର୍ଷା ଲଜ୍ଜା ଓ ଅପମାନରୁ ସେ ଦୁଃଖ ମନରେ ହସ୍ତିନା ଯାଇଛି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଶୁଣିଲେ ଏହାର 428ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଏବେ ଆରମ୍ଭ କରୁଛୁ ଓଡ଼ିଆ ଭକ୍ତି ଆଲବମ୍‌ରୁ ଭକ୍ତି ଗୀତର କାର୍ଯ୍ୟକ୍ରମ।

0: ରଘୁନାଥ ରାଉତଙ୍କ ରଚନା ଶୁଣିଲେ କଣ୍ଠଶିଳ୍ପୀ ସ୍ୱାଗତିକା ରଥଙ୍କ କଣ୍ଠରେ।
1: ଆପଣଙ୍କ ପିଲାମାନେ ସ୍କୁଲ କଲେଜରେ ବାୟୋଲୋଜି ପାଠପଢ଼ାରେ ୱିକ୍ ଅଛନ୍ତି କି? ବ୍ୟସ୍ତ ହୁଅନ୍ତୁନି, କ୍ଲାସ୍ 9 କ୍ଲାସ୍ 12 ପର୍ଯ୍ୟନ୍ତ ପିଲାଙ୍କୁ ପଠାନ୍ତୁ ABC ବାୟୋଲୋଜି ସେଣ୍ଟର, ଯୋଗାଯୋଗ C414 ମହାପାତ୍ର କମ୍ପ୍ଲେକ୍ସ କୋଏଲ ନଗର, ମୋବାଇଲ 7978 3477 84।

0: କଣ୍ଠଶିଳ୍ପୀ ବାଦଲ କୁମାରଙ୍କ କଣ୍ଠରେ ଶୁଣିଲେ କାମିନୀ ବାଳା ପାତ୍ରଙ୍କ ରଚନା। ଶ୍ରୋତାବନ୍ଧୁ, ଓଡ଼ିଆ ଆଲବମ୍ ଗୀତ କ୍ରମରେ ଶୁଣୁଛନ୍ତି ଭକ୍ତି ଗୀତ, ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ।
1: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ।
2: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
1: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

କାମିନୀବାଳା ପାତ୍ରଙ୍କ ରଚନା ଶୁଣିଲେ ମମତା ସାହୁଙ୍କ କଣ୍ଠରେ। ଶ୍ରୋତା ବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀ ରାଉରକେଲାର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008248758।

କଣ୍ଠଶିଳ୍ପୀ ଥିଲେ ଶରତ ପରିଡ଼ା। ତାଙ୍କ କଣ୍ଠରେ ଶୁଣିଲେ କାମିନୀ ବାଳା ପାତ୍ରଙ୍କ ରଚନା। ଶ୍ରୋତାବନ୍ଧୁ, ଆପଣ ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ କ୍ରମରେ ଭକ୍ତି ଗୀତ, ଆକାଶବାଣୀ ରାଉରକେଲା। ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ରାତି 10:30ରେ ଶୁଣିବେ ନାଟକ ଷଣ୍ଢ ଉପାଖ୍ୟାନ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁବାସ ନାୟକ।

କଣ୍ଠଶିଳ୍ପୀ ସୁମିତା ଗରାବଡ଼ୁଙ୍କ କଣ୍ଠରେ ଶୁଣିଲେ ନିଜାମଙ୍କ ରଚନା। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏହି ଟେଲିଫୋନ ନମ୍ବରକୁ 8249809672। ଟେଲିଫୋନ ନମ୍ବର ଆଉ ଥରେ କହି ରଖୁଛୁ 8249809672। ଶ୍ରୋତାବନ୍ଧୁ, ସୁଗମ ସଙ୍ଗୀତରେ ଏବେ ଆସନ୍ତୁ ଶୁଣିବା ଦେବାଶିଷ ମହାପାତ୍ରଙ୍କ କଣ୍ଠରେ ନିଜାମଙ୍କ ରଚନା।

ବରଗଡ଼ ଜିଲ୍ଲାରେ ଜୈବିକ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଛି। ନୟାଗଡ଼ ଜିଲ୍ଲାରେ ଆଗାମୀ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। କାର୍ଯ୍ୟରେ ଅବହେଳା ପାଇଁ 128 ଜଣ ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସହରାଞ୍ଚଳରେ PNG ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଏବଂ ଶୀତଳଷଷ୍ଠୀ ଯାତ୍ରାରେ ଆଜି ସମ୍ପନ୍ନ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ଦେବଦମ୍ପତିଙ୍କ ବିବାହ ଆଲେଖ୍ୟ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଦେବଦେବ ମହାଦେବ ହେଉଛନ୍ତି ମଙ୍ଗଳମୟ ଠାକୁର। ମହାଦେବଙ୍କର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ମାତା ପାର୍ବତୀଙ୍କ ସହିତ ବିବାହ ଉତ୍ସବ ଏକ ଶ୍ରେଷ୍ଠ ପାର୍ବଣ ରୂପରେ ସ୍ୱୀକୃତ। ଶିବ ପାର୍ବତୀଙ୍କର ଏହି ବିବାହ ଉତ୍ସବ ପାଳନ ପଶ୍ଚାତରେ ଗୋଟିଏ ପୌରାଣିକ ଭିତ୍ତିଭୂମିକୁ ଆଧାର ଭାବରେ ଗ୍ରହଣ କରାଯାଇଥାଏ। ଶୈବ ପ୍ରଣୟିନୀ ଦକ୍ଷ କନ୍ୟା ସତୀ ଦକ୍ଷ ଯଜ୍ଞ ଅନଳରେ ଝାସ ଦେବା ପରେ ଭଗବାନ ଶିବ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଦକ୍ଷ ଯଜ୍ଞ ଧ୍ୱଂସ କଲେ। ତାପରେ ସତୀଙ୍କ ବିଚ୍ଛେଦ କାରଣରୁ କୈଳାସକୁ ଯାଇ ହିମବନ୍ତ ଶିଖରରେ ବାସ କରି ଯୋଗ ସାଧନରେ ନିମଗ୍ନ ହେଲେ। ଅନ୍ୟପକ୍ଷରେ ମାତା ସତୀ ପର୍ବତରାଜ ହିମାଳୟଙ୍କର ଘରେ ଜନ୍ମ ନେଲେ। ପର୍ବତରାଜଙ୍କ ଘରେ ଜନ୍ମ ହୋଇଥିବାରୁ ହିଁ ସେ ପାର୍ବତୀ ନାମରେ ପରିଚିତ। ତାଡ଼କାସୁର ବିନାଶ ନିମନ୍ତେ ଶିବ ପାର୍ବତୀଙ୍କର ବିବାହ ଅନିବାର୍ଯ୍ୟ ବୋଲି ଦେବତାମାନେ କାମଦେବଙ୍କୁ ମହାଦେବଙ୍କର ଯୋଗଭଙ୍ଗ ପାଇଁ ଅନୁରୋଧ କରି ତାଙ୍କୁ ପଠାଇଦେଲେ। କିନ୍ତୁ ପ୍ରଭୁ ଶିବ କ୍ରୋଧିତ ହୋଇ ତ୍ରିନେତ୍ରରେ କାମଦେବଙ୍କୁ ଧ୍ୱଂସ କରିଦେଲେ। କିନ୍ତୁ ମାତା ପାର୍ବତୀ ଶିବଙ୍କୁ ପତି ରୂପରେ ବରଣ କରିବାକୁ ଘୋର ତପସ୍ୟା କଲେ। ତାପରେ ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ବେଦୋକ୍ତ ମତରେ ବିବାହ କରିବାକୁ ସମ୍ମତ ହେଲେ। ଶେଷରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାର୍ବତୀ ଦେବୀଙ୍କ ସହ ଦେବଦେବ ମହାଦେବଙ୍କର ବିବାହ ସମ୍ପନ୍ନ ହେଲା। ପୁରାଣ ବର୍ଣ୍ଣିତ ଏହି ଆଖ୍ୟାନକୁ ଭିତ୍ତି କରି ଓଡ଼ିଶାର ଶୈବପୀଠମାନଙ୍କରେ ମହାଯୋଗୀ ମହେଶ୍ୱର ଆଉ ମାତା ଗୌରୀଙ୍କର ବିବାହ ଉତ୍ସବ ପାଳିତ ହୋଇଥାଏ। ଏହି ଉତ୍ସବଟି ଶିବ ବିବାହ କିମ୍ବା ଶୀତଳଷଷ୍ଠୀ ଭାବରେ ଲୋକମାନସରେ ଖ୍ୟାତ। ପୁରୀର ଗ୍ରାମାଞ୍ଚଳମାନଙ୍କରେ ଏହି ଉତ୍ସବଟି ନିମନ୍ତ୍ରଣ ଦିଅଁ ବିବାହ ଆଉ ଶୀତଳଷଷ୍ଠୀ କ୍ରମରେ ପାଳିତ ହେଉଥିବା ବେଳେ ପୁରୀ ସହର ଓ ଆଉ କିଛି ଅଞ୍ଚଳରେ ନିମନ୍ତ୍ରଣ ଦିଅଁ ବିବାହ ଶୀତଳଷଷ୍ଠୀ ଗୁଆଲି ସାତମଙ୍ଗଳା ଆଦି କ୍ରମରେ ପାଳିତ ହେଉଥିବା କଥା ଗବେଷକମାନେ କହିଥାନ୍ତି। ତେବେ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ପାଳିତ ହେଉଥିବା ଏହି ଉତ୍ସବଠାରୁ ସମ୍ବଲପୁର ସହରରେ ପାଳିତ ଶୀତଳଷଷ୍ଠୀ ଯାତ୍ରା ଅନେକ କାରଣରୁ ନିଆରା ଆଉ ସ୍ୱତନ୍ତ୍ର। ଏଠାରେ ପାଳିତ ବିବାହ ଉତ୍ସବରେ ଆକର୍ଷଣୀୟ ଦିଗଟି ହେଉଛି ଅନୁସୃତ ରୀତିନୀତି। ମଣିଷ ସମାଜରେ ଅନୁଷ୍ଠିତ ବାହାଘରକାଳୀନ ପାଳିତ ପାରମ୍ପରିକ ଚଳଣୀ ବା ବିଧି ଦେବବିବାହ କାଳରେ ବି ଅବିକଳ ଭାବରେ ପାଳନ କରାଯାଇଥାଏ। ସେଥିପାଇଁ ଏହା ଦେବଦମ୍ପତିଙ୍କର ମାନବୀୟ ଲୀଳା ବୋଲି କୁହାଯାଇଥାଏ। ଆମ ରାଜ୍ୟ ଗୋଟିଏ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ କୃଷକ ଭାଇମାନଙ୍କର ଧରଣୀ ଏବଂ ବୃଷ୍ଟି ସହିତ ରହିଛି ଅଖଣ୍ଡ ସମ୍ପର୍କ। ପ୍ରଚଣ୍ଡ ରୌଦ୍ରତା ପରେ ଉତ୍ତପ୍ତ ଧରଣୀ ଏହି ଯାତ୍ରା ସମୟରେ ପ୍ରବାହିତ ପ୍ରାକ୍ ମୌସୁମୀ ବର୍ଷା ଦ୍ୱାରା ଶୀତଳ ହୋଇଥାଏ। ସେଥିପାଇଁ ଏହାର ନାମ ହୁଏତ ଶୀତଳଷଷ୍ଠୀ। ଆଉ ଏଥିପାଇଁ ଏହି ପର୍ବର ମୁଖ୍ୟ ତିଥିଟି ହେଉଛି ଅକ୍ଷୟ ତୃତୀୟା। ଏହି ଦିନ ହିଁ ଯାତ୍ରାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥାଏ ଥାଳି ଉଠା କାର୍ଯ୍ୟକ୍ରମରୁ। ସେଦିନ ପଡ଼ାର ବାସିନ୍ଦାମାନେ ଏକାଠି ହୋଇ ନିର୍ବାଚନ କରିଥାନ୍ତି କନ୍ୟା ପିତାମାତାଙ୍କର। ପ୍ରଥା ମୁତାବକ 5 ଦିନ ବ୍ୟାପୀ ଆୟୋଜିତ ଏହି ବିବାହ ଉତ୍ସବରେ ଅନ୍ୟତମ ପର୍ଯ୍ୟାୟଟି ହେଉଛି ପତ୍ରପେଣ୍ଡି ଯାତ୍ରା। ଶିବଙ୍କର ପିତା କନ୍ୟା ପିତାଙ୍କ ଘରକୁ ଅନ୍ୟାନ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ କୁଣିଆ ହୋଇଯାଆନ୍ତି ଏବଂ ସେହି ନିର୍ଦ୍ଦିଷ୍ଟ ବର୍ଷ ପାଇଁ ଶିବ ପାର୍ବତୀଙ୍କର ବିବାହର ସହମତି ନିମନ୍ତେ ସରସି ବା ଶାଳପତ୍ର ପେଣ୍ଡାଏ ପ୍ରଦାନ କରି ସମ୍ବନ୍ଧ ସ୍ଥାପନ କରିଥାନ୍ତି। ବିବାହ ଉତ୍ସବର ଲଗ୍ନ ସ୍ଥିର ହେବା ପରେ ସବୁ ଦେବଦେବୀଙ୍କୁ ଗୁଆ ଆଉ ହଳଦୀ ପ୍ରଦାନ କରି ନିମନ୍ତ୍ରଣ କରାଯାଇଥାଏ। ଏହି ପରମ୍ପରାକୁ ଗୁଆ ଗୁଣ୍ଡା ଯାତ୍ରା ବୋଲି କୁହାଯାଇଥାଏ। ଦେବ ନିମନ୍ତ୍ରଣ ସରିଲା ପରେ କନ୍ୟା ପକ୍ଷ ସାଧାରଣ ଚଳଣୀ ଅନୁସାରେ ନିଜର ସବୁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିଥାନ୍ତି। ତାପରେ ଅନୁଷ୍ଠିତ ହୁଏ ଗଣ୍ଠଲା ଖୋଲା ପର୍ବ। ଏହାକୁ ମଧ୍ୟ ଗଣ୍ଠଲା ହିଟା ବା ସମ୍ବନ୍ଧ ତୁଟାଇବା କୁହାଯାଇଥାଏ। ପଞ୍ଚମ ଦିନ ସକାଳୁ ପୂର୍ବବର୍ଷ କନ୍ୟାଦାନ କରିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ଗଣ୍ଠଲି ଫିଟା ପ୍ରଥା ସମ୍ପନ୍ନ କରନ୍ତି। ସେହିଦିନ ରାତ୍ରକାଳରେ ପ୍ରଭୁ ମହେଶ୍ୱର ସୁସଜ୍ଜିତ ହୋଇ ବରଯାତ୍ରୀଙ୍କ ମେଳରେ ବାଦ୍ୟ ସଙ୍ଗୀତ ନୃତ୍ୟ ଆଉ ବାଣ ରୋଷଣୀ ମଧ୍ୟରେ ପଟୁଆରରେ ଯାଇ କନ୍ୟା ଘରେ ପହଞ୍ଚିଥାନ୍ତି।

0: ପିତା ସାଦରେ ସଭିଙ୍କୁ ସ୍ୱାଗତ କରିଥାନ୍ତି ଏବଂ ତାଙ୍କ ଗୃହରେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ବିବାହ ମଣ୍ଡପରେ ବୈଦିକ ରୀତିରେ ବିବାହ କର୍ମ ସମାପନ ହୋଇଥାଏ। ଶ୍ରୀ ଶଙ୍କର ଆଉ ଦେବୀ ଗୌରୀଙ୍କର ବିବାହ କାର୍ଯ୍ୟ ସମାପ୍ତ ହେଲା ପରେ ଯାଇ ଅନୁଷ୍ଠିତ ହୁଏ ବହୁ ପ୍ରତୀକ୍ଷିତ ବାହୁଡ଼ା ଯାତ୍ରାର ପଟୁଆର। ତାପରେ ସପ୍ତମୀ ଦିନ ପୂର୍ବାହ୍ନରେ ଆରମ୍ଭ ହୁଏ ନଗର ପ୍ରଦକ୍ଷିଣ ଏବଂ ମନ୍ଦିର ପ୍ରତ୍ୟାବର୍ତ୍ତନର ପର୍ବ, ଆକର୍ଷଣୀୟ ଦ୍ୱିତୀୟ ପର୍ଯ୍ୟାୟର ଶୋଭାଯାତ୍ରା। ଶିବ ପାର୍ବତୀଙ୍କର ବିବାହ ଏକ ଲୋକାଚାରର ପର୍ବ ହୋଇନାହିଁ, ଏଥିରେ ଧର୍ମ, ପ୍ରକୃତି ଆଉ ବିଜ୍ଞାନର ମଧୁର ସମନ୍ୱୟ ଲକ୍ଷଣୀୟ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଦେବ ଦମ୍ପତିଙ୍କ ବିବାହ। ଆଲେଖ୍ୟ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
2: ଶ୍ରୋତାମାନେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ପର୍ବ ନୁହେଁ, ଏହା ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ଗରିମା ଏବଂ ଭାବମୟୀ ପରିଚୟ। ଏହା ଆଧ୍ୟାତ୍ମିକତା, ଧର୍ମଧାରା ଓ ଲୋକ ସଂସ୍କୃତିର ବିରଳ ସମାରୋହ। ଶୀତଳଷଷ୍ଠୀ ଆମ ଭାରତବର୍ଷର ଇଣ୍ଟାଞ୍ଜିବୁଲ କଲଚରାଲ ହେରିଟେଜ୍ର ଏକ ଭବ୍ୟ ରୂପ, ଯେଉଁଠି ବିଭିନ୍ନ ଲୋକକଳା, ସାଂସ୍କୃତିକ ବାଦ୍ୟ, ପାରମ୍ପରିକ ନୃତ୍ୟ ଏବଂ ଲୋକଗୀତର ଏକ ଅପୂର୍ବ ସମାଗମ ଦେଖିବାକୁ ମିଳେ। ତେଣୁ ଆସନ୍ତୁ ଏହି ପବିତ୍ର ଅବସରରେ ଆମେ ସମସ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଏକ ପେଡ଼ ମା କି ନା ଅଭିଯାନରେ ସାମିଲ ହୋଇ ଗୋଟିଏ ଗୋଟିଏ ଗଛ ଲଗାଇବା ଏବଂ ଏହି ଜଗତକୁ ସବୁଜିମାରେ ଶୀତଳ କରିବାର ସଂକଳ୍ପ ନେବା।
1: ସେଆଡ଼େ ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣ ମେରୁଙ୍କ ସହିତ ବୈଦ୍ୟନାଥର ବାବା କୋଶଳେଶ୍ୱର, ଚର୍ଦାର ବାବା କପିଳେଶ୍ୱର, ବୀରମହାରାଜପୁରର ବାବା ଚମ୍ପେଶ୍ୱର, ଗୋଧନେଶ୍ୱରଙ୍କର ଆଜି ଧାରି ସମିଆଥି ବରାତି ବାହାରିଥିଲା ବେଳେ ରାତି ଶିବ ପାର୍ବତୀଙ୍କର ବିହା ହେବା। ମହାଦେବଙ୍କର ବରାତିଥି ଅଷ୍ଟ ହନୁମାନ, ଅଷ୍ଟ ଶମ୍ଭୁ ଆଉ ଅଷ୍ଟ ବିଷ୍ଣୁଭିଲ ବାହାରିଛନ୍। ବରଗଡ଼ ଜିଲ୍ଲାର ବରପାଲିର କପିଳେଶ୍ୱର ବାବାଙ୍କର ଆଜି ରାତି ବରାତି ବାହାରବା। ସେନ୍ତା ପଦମପୁରର ସ୍ୱପ୍ନେଶ୍ୱର ବାବା ଆଉ ରାମେଶ୍ୱର ବାବା ଆଉ ବରଗଡ଼ର ଗୌରୀଶଙ୍କର ବାବାଙ୍କର ଶୀତଳଷଷ୍ଠୀ ଅବସରରେ ରାତିଥି ବରାତିଥି ଯିବେ। ଘେଁସ ସରକଣ୍ଡାର ତାଲସିରିଗିଡ଼ା ନଭିଲ ଶିବ ବିବାହ ହେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା କାଲିଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତତେ ଆସୁଛନ୍। ଇ ସମିଆଥି ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଯିବାର ସହିତ ଭୁବନେଶ୍ୱର ଅଖିଲ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ତରଫୁ ହେବାର୍କେ ଥିବାର ଗୋଟିଏ ସ୍ୱାସ୍ଥ୍ୟ ଶିବିରଥି ଯୋଗ ଦେଇକରି ହିତାଧିକାରୀ ଆଉ ଡାକ୍ତରମାନଙ୍କ ସାଙ୍ଗେ ଆଲୋଚନା କରିବେ। ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକର 113 ଖଣି ପ୍ରଭାବିତ ଗାଁ ନ ଗୋଟିଏ ବଡ଼ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଇତାର ଛଡ଼ା ହାଟ ବଦ୍ରାଠାନେ ବ୍ରହ୍ମକୁମାରୀ ସଂସ୍ଥା ତରଫୁ ମାତୃଶକ୍ତି ଭବନ, ଗୋଟିଏ ଖାସ୍ ସର୍କିଟ୍ ହାଉସ୍ ଆଉ ରାଇରଙ୍ଗପୁରନ ନୂଆକରି ତିଆରି ହୋଇଥିବାର ପୁଲିସ ଜିଲ୍ଲାର ଉଦ୍ଘାଟନ କରିବେ। ଶନିବାର ଦିନ ରାଷ୍ଟ୍ରପତି ପାହାଡ଼ପୁର ଯାଇକରି ଗୋସାଣୀ ପୀଠ, ସାନ୍ତାଳି ଜାହେରା ଆଉ ହୋ ଜାହେରାନ ପ୍ରାର୍ଥନା କରିବେ। ଗୋଟିଏ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିକରି ହିତାଧିକାରୀମାନଙ୍କ ସାଙ୍ଗେ ଭିଲ ରାଷ୍ଟ୍ରପତି ଆଲୋଚନା କରିବେ। ସେନ୍ତା SLS ଟ୍ରଷ୍ଟ ତରଫୁ ପରିଚାଳିତ ଶିକ୍ଷା ଅନୁଷ୍ଠାନମାନଙ୍କର କାମର ଅଗ୍ରଗତି ବାବଦେ ଭିଲ ରାଷ୍ଟ୍ରପତି ସମୀକ୍ଷା କରିବେ। ତାର ଆର ଦିନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଗୋଟିଏ ସାଧାରଣ ସଭାତି ଯୋଗ ଦେବେ। ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ ମିଶିକରି କେତେଟା ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଭିତ୍ତିପ୍ରସ୍ତର ସ୍ଥାପନା କରିବାର ସହିତ ଗୋଟିଏ ଜନସମାବେଶକେ ସମ୍ବୋଧିତ କରିବେ ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲ ନୂଆଦିଲ୍ଲୀନ ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଥି ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା PMVBRY ଅଧୀନତି ପାଖାପାଖି 2,400 କୋଟି ପ୍ରୋତ୍ସାହନ ଟଙ୍କା ଦେବେ। ନିଯୁକ୍ତି ପ୍ରକ୍ରିୟାକେ ତୁର୍ତ୍ତି କରବାର, ନିଯୁକ୍ତିକେ ତହକାବାର ଆଉ ସାମାଜିକ ସୁରକ୍ଷାକେ ବିସ୍ତାର କରବାରଟା ଏ ଯୋଜନାର ମୂଳ ଉଦ୍ଦେଶ୍ୟ ଆଏ। ଏ ଯୋଜନା ଜରିଏ ଆଘନୁ ସାରା ଦେଶେ 15 ଲକ୍ଷ ହିତାଧିକାରୀ ଉପକୃତ ହୋଇସାରିଛନ୍। ଯୋଜନା ଅଧୀନତି ପହିଲା ଥର ଲାଗି କର୍ମଶକ୍ତିକେ ଯାଉଥିବାର କର୍ମଚାରୀମାନେ 15,000 ଟଙ୍କା ତକ ପ୍ରୋତ୍ସାହନ ଟଙ୍କା ପାଇବାରକେ ଯୋଗ୍ୟ ହେବେ। ଇନ ଜନେଇ ଦିଆଯାଇପାରେ ଯେ ଏ ଯୋଜନା ଗଲା ବଛର ଅଗଷ୍ଟ 1 ତାରିଖ କାର୍ଯ୍ୟକାରୀ ହୋଇଥିଲା। 49,046 କୋଟି ଟଙ୍କା ଖର୍ଚ୍ଚା ଥି ଏ ଯୋଜନା 2 ବଛର ଭିତରେ 3.5 କୋଟିନୁ ଅଧିକା ନିଯୁକ୍ତି ତିଆର କରବାରକେ ଲକ୍ଷ୍ୟ ରଖିଛେ। ଯେନ୍ତି ପାଖାପାଖି 1,92,00,000 ଯୁବକ ପହିଲା ଥର ଲାଗି କର୍ମଶକ୍ତିଥି ପ୍ରବେଶ କରିବେ।

କମିଟି ଛାପବାର ସମୟତି ହୋଇଥିବାର ଭୁଲର ତଦନ୍ତ କରିକରି ଏଥିର୍ଲାଗି ଦାୟୀ ଅଧିକାରୀ ଆଉ ସଂସ୍ଥା ବିଷୟଟି ଅନୁଧ୍ୟାନ କରବାର ସହିତ ଆଇବା 7 ଦିନ ଭିତରେ ରିପୋର୍ଟ ଦେବାରକେ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାକେ ନେଇକରି ରାଜ୍ୟ ଶିକ୍ଷା ଗବେଷଣା ଆଉ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍, ଆଇବା ବଚ୍ଚନ୍ନୁ ଇତାର ଉପରେ ଜୋର ଦିଆଯିବା, ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଇବାଦ୍ୟ ଚିଠି ଜରିଏ ଜନେଇ ଦିଆଯାଇଛି। ଶିକ୍ଷକମାନଙ୍କୁ ବହିତି ଥିବାର ଭୁଲ ସୁଧରାବାରକେ ନିର୍ଦ୍ଦେଶ ଦିଆଯାଇଛି। 2027-28 ଶିକ୍ଷା ବଚ୍ଚନ୍ନୁ ନୂଆ ବହିତି ଏନ୍ତା ଭୁଲ ଆଉ ଦେଖବାରକେ ନାଇଁ ମିଲେ ବୋଲି ଶ୍ରୀମତୀ ସାହୁ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଥି ଗଲାକାଲ ପଢ଼ା ବହିତି ଦେଖାଦେଇଥିବାର ଭୁଲକେ ନେଇକରି ଗୋଟିଏ ଜରୁରୀ ବୈଠକ ହୋଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ବହୁତ ସମୟ ଧରିକରି ଡାକ୍ତରଖାନାନ ବିନା ଅନୁମତି ଥି ଅନୁପସ୍ଥିତ ରହୁଥିବା ଡାକ୍ତରମାନଙ୍କର ବିରୋଧ ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ନେଇଛନ୍। ରାଜ୍ୟର ଭିନ୍ ଭିନ୍ ଡାକ୍ତରଖାନାନ କାମ କରୁଥିବାର 128 ଜଣ ମେଡିକାଲ ଅଫିସର ଆଉ ଦନ୍ତ ଚିକିତ୍ସକ 5 ବର୍ଷନୁ ଅତକା ସମୟ ଧରିକରି କାମ ଥି ଯୋଗ ନାଇଁ ଦେବାର, ସେମାନଙ୍କର ସ୍ଥିତି ଜାଣବାର ଲାଗି ଖବରକାଗଜ ଥି ଇସ୍ତାହାର ଦିଆଯାଇଥିଲେ ବିଲ୍ ସେମାନେ ଉତ୍ତର ନାଇଁ ଦେଇ, ଯେଥିଲାଗି ମୁଖ୍ୟମନ୍ତ୍ରୀ ଇ ଡାକ୍ତରମାନଙ୍କର ବିରୋଧ ଥି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାରକେ ସ୍ୱାସ୍ଥ୍ୟ ବିଭାଗକେ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ କନ୍ଧମାଳ ପୁଲିସ ହସ୍ପିଟାଲର ଆଗର ମେଡିକାଲ ଅଫିସର ଡାକ୍ତର ବିଚକ୍ଷଣ ପାଣିଗ୍ରାହୀଙ୍କୁ ସରକାରୀ ସେବାନୁ ବହିଷ୍କାର କରାଯାଇଛି। ରୋଗୀ ସେବା ଲାଗି ତାଙ୍କର ଅନାଗ୍ରହ ଲାଗି ତାଙ୍କୁ ଚାକିରିନୁ ବହିଷ୍କାର କରାଯାଇଛି। ରାଇଜେ ଖରା ଛୁଟି ଉତରୁ ଆଜିଠାନୁ 22 ଜିଲ୍ଲାନ ବିଦ୍ୟାଳୟ ଖୋଲିଛି। ହେଲେ ଜବର ଖରାକେ ନଜରଥି ରଖିକରି 8 ଜିଲ୍ଲାନ ଖରା ଛୁଟି ସମୟକେ ଶନିବାର ତକ ବଢ଼ାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ତାପମାତ୍ରା 40 ଡିଗ୍ରୀ ତକ ରହୁଥିବାନୁ ଖରା ଛୁଟିକେ ବଢ଼ାଯାଇଛି। ଇତାର ସହିତ ସବୁ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କୁ ଭିଲ୍ ବନ୍ଦ ରଖାଯିବା ଲାଗି କେତେଟା ଜିଲ୍ଲା ପ୍ରଶାସନ ତରଫୁ ପଦକ୍ଷେପ ନିଆଯାଇଛି। ନୂଆପଡ଼ା ଜିଲ୍ଲାନ ଆଜିଠାନୁ ଆଇବା 20 ତାରିଖ ତକ ସକାଳର 6 ବଜେନୁ 11 ବଜେ ତକ ବିଦ୍ୟାଳୟମାନଙ୍କେ ପାଠପଢ଼ା ହେବା। ସମ୍ବଲପୁରନ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଉ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଥି ଯୋଗ ଦେଇକରି ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ବାବଦେ ଆଲୋଚନା କରିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକନ ରାଜ୍ୟ କୃଷି ବିଭାଗର ଉପଲବ୍ଧିକେ ନେଇକରି ସଚେତନତା ସଭା ହୋଇଯାଇଛି। ଏଥି ଚାଷ ଆର୍ ଚାଷୀମାନଙ୍କର ବିକାଶ ଲାଗି ନିଆଯାଇଥିବା ଜନକଲ୍ୟାଣକାରୀ ପଦକ୍ଷେପମାନଙ୍କର ବାବଦେ ଆଲୋଚନା କରାଯାଇଥିଲା। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକର ଅଧ୍ୟକ୍ଷତାଥି ଓଡ଼ିଶା ଭର୍ଚୁଆଲ ଏକାଡେମୀର କାର୍ଯ୍ୟକ୍ରମକେ ଅତକା ଲୋକାଭିମୁଖୀ କରବାର ଲାଗି ଗୋଟିଏ ବୈଠକ ହୋଇଯାଇଛି। ବୈଠକଥି ସାହିତ୍ୟ ସଂସ୍କୃତି ଲୋକକଳା ଆଉ ଗବେଷଣା ବାଗିର କ୍ଷେତ୍ରଥି ବିଶିଷ୍ଟ ବ୍ୟକ୍ତିମାନଙ୍କର ସହଭାଗିତାକେ ସୁନିଶ୍ଚିତ କରବାର ବାବଦେ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲାନ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଯୋଗ ଦିବସ ଅବସରରେ ଜିଲ୍ଲା ଷ୍ଟାଡିୟମ୍ନ ଗୋଟିଏ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରବାରକେ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ 2 ବର୍ଷର ପୂର୍ତ୍ତି ଅବସରରେ ଆଜି ବରଗଡ଼ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟନ ଜୈବିକ ଆଉ ପ୍ରାକୃତିକ କୃଷି କର୍ମଶାଳା ହୋଇଯାଇଛି। ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବରଗଡ଼କେ ବିଷମୁକ୍ତ ଚାଷ ଜିଲ୍ଲା ବନାବାରକେ ଆହ୍ୱାନ ଦେଇଛନ୍। ଶେଷ ମୁଖ୍ୟ ଖବର ଫେରଖାଏ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆଜି ରାତି ହେବା ଶିବ ପାର୍ବତୀଙ୍କର ବିହା ଗଜଗଜଉଛି ପଶ୍ଚିମ ଓଡ଼ିଶା। ଆଇବା କାଏଲ 2 ଦିନିଆ ଓଡ଼ିଶା ଗସ୍ତତି ଆସୁଛନ୍ ରାଷ୍ଟ୍ରପତି। ନୂଆଦିଲ୍ଲୀର ଆଇବା କାଏଲ PMVBRY ଯୋଜନାଥି ପ୍ରୋତ୍ସାହନ ଟଙ୍କା ଦେବେ ପ୍ରଧାନମନ୍ତ୍ରୀ। ଆଉ ବହୁତ ସମୟ ଧରିକରି ଡାକ୍ତରଖାନାନ ଅନୁପସ୍ଥିତ ରହୁଥିବା ଡାକ୍ତରମାନଙ୍କ ବିରୋଧୀ କଡ଼ା ଆଭିମୁଖ୍ୟ ନେଇଛନ୍ ମୁଖ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ନବସୃଜନ ମାଧ୍ୟମରେ ସମାଧାନର ପନ୍ଥା ଉନ୍ମୁକ୍ତ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ. ପ୍ୟାରିସ୍ରେ ଆଜି ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ କଲେ ଆଲୋଚନା. ସମବାୟ ବ୍ୟାଙ୍କିଙ୍ଗ, ଜୈବ ଉତ୍ପାଦ ଏବଂ ରପ୍ତାନୀ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ହୋଇଛି ଉଚ୍ଚସ୍ତରୀୟ ବୈଠକ. PMVBRY ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି. ନିଟ୍ UG ପୁନଃ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ ଶିକ୍ଷାମନ୍ତ୍ରୀ. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପାରମ୍ପରିକ ପଦ୍ଧତିଗୁଡ଼ିକ ବିଫଳ ହେଉଥିବା କ୍ଷେତ୍ରରେ ନବସୃଜନ ସମାଧାନର ପନ୍ଥା ପ୍ରଦାନ କରିପାରିବ. ପ୍ୟାରିସ୍ରେ ଭିଭାଟେକ୍ 2026 ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି ଡିଜିଟାଲ ଆର୍ଥିକ କାରବାର, ଆର୍ଥିକ ସମାବେଶୀ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କୃଷି ଭଳି କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଯୁକ୍ତି ଆଧାରିତ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି. ଭାରତର ମହାକାଶ ପ୍ରଯୁକ୍ତି ଏବଂ ପରମାଣୁ ଶକ୍ତି କ୍ଷେତ୍ରର ସଫଳତା ମାଧ୍ୟମରେ ମାନବ ଦକ୍ଷତାର ସୀମା ବ୍ୟାପକ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି. ପ୍ରଯୁକ୍ତିବିଦ୍ୟା ସମସ୍ତଙ୍କ ପାଇଁ ସୁଗମ ହେବା ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, କୃତ୍ରିମ ବୁଦ୍ଧିମତା ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଦୃଷ୍ଟିକୋଣ ନେଇ ଭାରତ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କାର୍ଯ୍ୟ କରୁଛି. ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ବାଣିଜ୍ୟ, ନିବେଶ, ପ୍ରଯୁକ୍ତି ଆଦାନ ପ୍ରଦାନ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ଏହା ଅଧିକ ଗତିଶୀଳ କରିବ. ବିଶ୍ୱସ୍ତରୀୟ ଗବେଷକ ଏବଂ ନିବେଶକଙ୍କୁ ଭାରତ ସହିତ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ୟାରିସ୍ରେ ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି. ସାମୁଦ୍ରିକ ଭିତ୍ତିଭୂମି, ଉତ୍ପାଦନ, କୃତ୍ରିମ ବୁଦ୍ଧିମତା ଏବଂ ସ୍ଥାୟିତ୍ୱ ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହୋଇଛି. ବୈଠକ ପରେ ଆକାଶବାଣୀ ସହ ଆଲୋଚନା କାଳରେ କେତେକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାରତରେ ବୃଦ୍ଧି ପାଉଥିବା ସୁଯୋଗ ଉପରେ ଆଲୋକପାତ କରିବା ସହ ସମ୍ପର୍କ ବୃଦ୍ଧି ନେଇ କମ୍ପାନୀ ତରଫରୁ ଗ୍ରହଣ କରାଯିବାକୁ ଥିବା ଯୋଜନା ଉପରେ ସୂଚନା ପ୍ରଦାନ କରିଛନ୍ତି. ବେନୋଇଟ୍ ବାଜିନ୍ର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସେନ୍ଥ ଗୋବେନ୍ କହିଛନ୍ତି, ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଭାରତ ଏକ ପ୍ରମୁଖ ଉତ୍ପାଦନ ରପ୍ତାନୀ କେନ୍ଦ୍ର ଭାବେ ପ୍ରତିଷ୍ଠା ଲାଭ କରିଛି. ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ଶକ୍ତି ଦକ୍ଷତା ବିକାଶ କ୍ଷେତ୍ରରେ ତାଙ୍କ କମ୍ପାନୀ ନିବେଶ କରିବା ପାଇଁ ବିଚାର କରୁଛି ବୋଲି ସେ ସୂଚନା ଦେଇଛନ୍ତି. ମିଷ୍ଟ୍ରାଲ AIର CEO ଆର୍ଥର ମେନକ୍ସ କହିଛନ୍ତି, ଭାରତୀୟ ଭାଷା କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ଗବେଷଣା କ୍ଷେତ୍ରକୁ ଅଧିକ ବ୍ୟାପକ କରିବାରେ ସହଭାଗୀ ହେବାକୁ ତାଙ୍କ କମ୍ପାନୀ ଆଗ୍ରହ ପ୍ରକାଶ କରିଛି. CMA CGMର ଅଧ୍ୟକ୍ଷ ତଥା CEO ରୋଜାଲ୍ଡ ସାଦେ କହିଛନ୍ତି, ଭାରତ ଜାହାଜ ନିର୍ମାଣ କ୍ଷେତ୍ରରେ ଦ୍ରୁତ ବିକାଶ କରୁଛି. ଭାରତୀୟ ଜାହାଜ ନିର୍ମାଣ କ୍ଷେତ୍ର ସହ ମିଳିତ ଭାବେ

0: କରି ଚାଷବାସ କରମା, ଏହି ହିସାବରେ ଯଦି ଆମେ ଚିନ୍ତା କରୁଛୁ ବୋଇଲେ କାଣ ହେବା, ଦିନକେ ଦିନ ଆମର ଇ ଯେନ୍ ମାଟିର ପାନ ଧରବାର ଶକ୍ତିଟା ବଢ଼ବା, ତାର ସାଙ୍ଗେ ସାଙ୍ଗେ ମାଟିକେ ଯେନ୍ ମାଇକ୍ରୋ ଅର୍ଗାନିଜମ ଯେନ୍ଟାକେ ଅଣୁଜୀବ କହୁଛୁ, କୀଟ ମାନେ ଯେନ୍ ରହୁଛନ୍ ସେମାନେ ସାହାଯ୍ୟ କରୁଛନ୍ ଯେ ସେଟା ହାଲକା କରବେ, ବା ଚାଷବାସ ଥି ଯେନ୍ ସାହାଯ୍ୟ କରୁଛନ୍ ସେମାନଙ୍କର ସଂଖ୍ୟା ଯେତେବେଳେ ବଢ଼ବେ ସେତିକି ବେଳେ ଆମର ଚାଷବାସଟା ଅଟୋମେଟିକାଲି ମାନେ ଇ ଯେନ୍ ପ୍ରାକୃତିକ ହିସାବରେ ଚାଷବାସଟା ହେଇପାରବା
1: ଦାଦା,
0: ତ ସେ ଆଡ଼କେ ଫେର ଆମକେ ଟିକେ ଚିନ୍ତା କରବାର ଅଛି।
1: তার সঙ্গে সঙ্গে আর গোটে কথা দেখো দাদা, ইহা দেখা সে মনসুন পানটা ঠিক সময়াতে আসবা আর আমকে যেতকি দরকার, চাষকে যেতকি দরকার সে হিসাবে হেবা, ইতার কিছু তো থাপ ঠিক না নিয়ে নয়। তো যেতেবেলে বি পান আসুছি সে পান র ব্যবহারটা হয়ে যাবার কথা, যেটা কি ইহাতে যদি পোলা পান মানে পকাবে জুতা কুড়া মানে করি করি তেভে যাই করি সে রত বেলকে রুয়া রুইটা আরম্ভ হয়ে যাবা।
0: বিলকুল বিলকুল,
1: আর যদি ইহাতে লেট হয়ে যাবা বলে অসুবিধাটা হেবা।
0: বিলকুল, আর এই যে পোলা পকাবার কথা আমকু এই হিসাবে ফের আমকে ভাববার আছে, কেনটা কহ এই যে পায়ন র সুবিধা আমকে করবার নিহাতি জরুরি। আর বেলে বেলে কানা হেসি কি আমকে পোলা পকাবার লাগি সমিয়া হি নাই মিলছি,
1: বিলকুল
0: আর লগাতর বর্ষা মারলা বেলকে ইয়ারে আমার চাষবাস নি হই পারছি। কিন্তু গোলাথর চাষী ভাই বহন মানকর সঙ্গে যেতে বেলে কথা হতলি সে ভিতর কিছু জন ভাই মানে কহিলে কি সে মানে কানা করুথিলে তার সব ব্যবস্থা করুথিলে, পায়ন মড়াবার ব্যবস্থা বা সে মানকে ই জেনে বর্ষা পানি বেশি মারবা তার লাগি উপরে সে মানে কানা করবে সে জরিটা লগাই দেবে, খুঁটো মানে সে গাড়ি করে সে মানে রেডি রেখেছিল। তো এই হিসাবে আগরু সে মানে পোলাটা পকাবার ব্যবস্থা করেছিল যে পকাই দিয়েছিল, আর যেটা বর্ষা মারলা কি সে ভিতরে বহুত লোক মানকে তো সময় হিনি মিললা এটা করবার লাগি, কিন্তু যেটা বর্ষা টিকে ছাড়িছে কাদ করি সে মানে রুইছন আর বহুত বড়িয়া ধানটা হয়েছিল বলিকি কহিলে। তো এই হিসাবে ফের আমকে ভাববার লাগি পড়বা এই যুগে।
1: হ্যাঁ দাদা, নিহাতি ভাবে এই যুগে কিনি আমার চাষবাসটাকে তুমি যদি ছুয়া পুতা বাগির নি যত্ন লো বলে চাষবাসটা ভুল করি হেবারটা যেন হিসাবে আশা রকিথিসন চাষী ভাই বহন মানে কি আমার এতকি অমল হেবা লাভ পায়মু বলি করি সে হিসাবে হেই নে পারে। আর নিহাতি ভাবে আজির জলবায়ু কে দেখলে লাভ র উপরে ফরক পড়ুছে হি পড়ুছে, যদি তুমি ঠিক সময়াতে ঠিক ডিসিশন নি নেলো আর ভুল করে টিকে ধ্যান দিয়ে চাষবাস মানে নি কলো, নি ভাবলো যে যদি পান এতকা হয়ে যায় বলে সেটা কেনতা করে মচা হবা বলি করি, আর যদি পান কম বি হয়ে যায় বলে সেটার লাগি কেনতা করে ব্যবস্থা মানে করা হবা, কা করি কি মঝা মঝাতে যেন হিসাবে পান বর্ষুছি পান কি যদি তুমি নি রখলো বলে বি অসুবিধা হবায়, ঠিক সময়াতে নি মিললে কা করব কহ।
0: তো এই হিসাবে আমাকে ভাববার আছে। আর হেনতা ভি ভারত সরকার যেন বারো বর্ষ পুরি গলান সেই ভিতরে এই যেন ফসল বীমা যোজনা কি এই যেন চাষী মানকে
1: সম্মান
0: নিধি যোজনা এসব যেন হয়েছে তার লাভ আমাকে মিলুছে উঠাবার ভি কথা, আর ল্যাম্পস র আমাকে লাভ উঠাবার আছে, আর যেন সার মানে দেউছন ল্যাম্পস আখে পাখে কি আমার যেন কৃষি অধিকারী মানে অছন কি উদ্যান বিতে আজ্ঞা মানে ফল বগিচা করবার লাগি যেন সাহায্য করছেন তার ভি লাভ উঠাবার আছে, যেতে ভি যোজনা মানে আছে তার ভি কেনতা করে লাভ উঠামা এই কথা মানকে ভি আমকে নিহাতি ভাবে ভাববার আছে।
1: হই হই বলে দাদা
0: হই গা
1: নিহাতি ভাবে লাভ বড়ামা বলে দেখো আজকাল চাষ বাস তো যাহা হউছে হউছে সেটি যাহা সুবিধা অসুবিধা হউছে সেটা ভি গুটে বগির কথা হেলে আমার যেন প্রাণী পালন মানে হউছে কি সে প্রাণী মানকর লাগি যেন খানা পিনা মানে দিয়া যাউছে সেটা কে নেই করবি ব্যবসায় করা যাই পারুছি।
0: বিলকুল বিলকুল,
1: ই আমার কুকুড়া হেলা গাই হেলা এমানকর লাগি যেন খাদ্য প্রস্তুতি করা যাচ্ছে, তো সে খাদ্য কে বি গোপালক মানে হেলে কি যেন মানে কুকুড়া চাষ করুছন সেমানে বি ঘিনুছন আর সেমানকে খোউছন দানা হিসাবে যেন দিয়া হউছে, তো ব্যবসায়িক ভিত্তিরে সেটা করুছন খাস করে আমার এসএসজি র যে নানি বহন মানে আছে।
0: বিলকুল বিলকুল,
1: তো আজির কাকিনি হেন্তা জনে নানি হের কথা শুনমা বলি ভাবুছে।
0: ঠিক আছে গা, ঠিক আছে বলে শুনু তনে।
1: হই দাদা, চাষী ভাই বহন মানে আজ আমার সঙ্গে অছন গৌতমী মহান্ত নানি আর সে কোপরণ্ডা গাঁর যেটা কি আমার বিশ্রা ব্লক থি পড়ুছে। তেবে নানি জুহার,
2: নমস্কার,
1: স্বাগত আপনকে আমার কার্যক্রম থি। হেলে আপনকর তো আমি জানিছু যে এসএসজি গড়িছন বলে এসএসজি র নাটা কানা কি?
2: আমার এসএসজি র না হচ্ছে গায়ত্রী এসএসজি। সেই এসএসজি রে মু নিজে প্রেসিডেন্ট
1: আজ্ঞা,
2: আউ এবে মু সিআরপি বি হইছি
1: আজ্ঞা।
2: তারপরে ফার্স্ট পাইছিলু আমি হাজারে টিকিয়া অন্ডা দিয়া কুকুড়া কেজ ফার্ম থিলা, তারপরে এবে পাইছু ফিড মিল, ତା ସହିତ ପର୍ସନାଲ କରୁଛୁ ବ୍ରଏଲର ଫାର୍ମ?
3: ଆଜ୍ଞା, ପର୍ସନାଲ ବ୍ରଏଲର ଯେନ୍ ଫାର୍ମ କରିଛନ୍ ସେଟା କେତେ କୁକୁଡ଼ା ଅଛନ୍? ସେଥି
2: ହଜାରେ କୁକୁଡ଼ା,
3: ହଜାରିଆ। ହଁ, ତ ସେଥିର୍ ଲାଗି ଯେନ୍ ଘର ପ୍ରସ୍ତୁତଟା,
2: ଘର ପ୍ରସ୍ତୁତି ଆମର ଥିଲା ଆଉ ଗୋଟେ ଘର ଥିଲା।
3: ଆଚ୍ଛା, ଏଇଟା ଅଣ୍ଡା ଦିଆର ଲାଗି ଗୋଟେ ଘର ତ ଅଲଗା ଅଛି, ତାର ସାଙ୍ଗେ ସାଙ୍ଗେ ଏଇ କୁକୁଡ଼ା ବ୍ରଏଲର ଯେନ୍ ରଖବାର ଲାଗି ସେତାର ଲାଗି ବି ହଜାରେ କୁକୁଡ଼ାର ଲାଗି ଅଛି ଘରଟା। ଯେ ଏଇ ବ୍ରଏଲର ଯେନ୍ କୁକୁଡ଼ା ଛାଡ଼ିଛନ୍ ହଜାରେ କୁକୁଡ଼ା, ତ ଏଇଟା କେବେ ଛାଡ଼ିଛନ୍? ଏଇଟା
2: ଏଇଟା ଏଇ ମାସର ଫାର୍ଷ୍ଟରେ। ଏମିତି ମାନେ ଆମର ପୁରା ଫିକ୍ସ ଥାଏ କୁକୁଡ଼ା ପକେଇବା, ତାପରେ ସେମାନେ 30-35 ଦିନରେ ହେଇଯାଉଛନ୍ତି ଆମର, ହେଲେ 35 ହେଲେ 5 ଦିନ, ଯେମିତି ଗୋଟେ ସପ୍ତାହ ହିଁ ଛାଡ଼ିକି ସଫା ସୁଫୁ କରିକି ଛାଡ଼ି ଦେଇଥାଉ, ତାପରେ ନୂଆ ବେଚ ପକାଉ।
3: ଆଜ୍ଞା,
2: ଅର୍ଡର କରା ହେଇଥାଏ ଆଗରୁ,
3: ବୋଲେ ଏଇ କୁକୁଡ଼ା ବି ଏଇଟା 35 ଦିନରେ ହେଇଯିବା।
2: ହଁ,
3: ତାପରେ ନୂଆ କୁକୁଡ଼ା ଫେର ଆନବି। ତ ହଜାରେ କୁକୁଡ଼ା ଥି ଆପଣଙ୍କର ଖର୍ଚ୍ଚ କେତେ ହେସି ଆର୍ ଲାଭ କେତେ ହେସି?
2: ଆଗରୁ ପୁରା ଲକ୍ଷେ ଉପରେ ଖର୍ଚ୍ଚ ହେଇଯାଉଥିଲା, ଆମେ ଯେବେରୁ ଫିଡ୍ ମିଲ୍ ପାଇଛୁ ସେ ଫିଡ୍ ମିଲ୍ରେ ଆମେ ନିଜେ ଦାନା ବନଉଛୁ, ତ ର ମେଟେରିଆଲ କିଣା ହଉଛି, ସେଇଥିପାଇଁ ଟିକେ ମାନେ ଖର୍ଚ୍ଚ କମ ହଉଛି, ମାନେ 50,000 ଭିତରେ ଦାନା, ଇଲେକ୍ଟ୍ରି ବିଲ୍, ପାଣି, ସେଇ ସବୁ ହେଇଯାଉଛି।
3: ଆଉ ଏଇ ଆମର ଯେନ୍ ଟୀକାକରଣ କରାଯାଇଛି,
2: ହଁ ସେଇଟା ଭ୍ୟାକ୍ସିନ ଦିଆ ହଉଛି, ମାନେ କଣ କହିବି, ସେ ଭ୍ୟାକ୍ସିନରେ ବେଶୀ ନାହିଁ, ସେ 7-8 ହଜାର ଟଙ୍କା ଭିତରେ ହିଁ ଖର୍ଚ୍ଚ ଅଛି।
3: ପୁରା ଅଧା ଖର୍ଚ୍ଚଟା କମିଗଲା ଆପଣଙ୍କର,
2: ମାନେ ଦାନାରେ ଟ୍ରାନ୍ସପୋର୍ଟିଂ ଥିଲା, ପୁରା ରାଉରକେଲାରୁ ଆସିକି ଦାନା ନିଆ ହଉଥିଲା, ତାପରେ ଦାନାର ରେଟ୍ ବି ଟିକେ ଅଧିକା ଥିଲା, ଦାନା ଅପେକ୍ଷା ର ମେଟେରିଆଲର ଟିକେ କମ ପଡ଼ିଲା, ଆଉ ଭଲ ଭଲ ଜିନିଷ ବି ସେଇଠି ଆମେ ମିଶେଇ ପାରୁଛୁ ଦାନାରେ।
3: ଫିଡ୍ ମିଲ୍ର କଥା ଆପଣ ମାନେ ବାର ବାର କହୁଛନେ, ତ ନିହାତି ଭାବେ ଏ ବିଷୟରେ ତ ମାନେ ଚର୍ଚ୍ଚା କର୍ମା ଆଏ, କଥାବାର୍ତ୍ତା ହେମା ଏ ବିଷୟରେ, ବେଲେ ଆପଣଙ୍କର ଖର୍ଚ୍ଚଟା କମ୍ ହେଲା ବେଲେ ନିହାତି ଭାବେ ଲାଭଟା
2: ଅଧିକା
3: ହେଲା। ତ ର ମେଟେରିଆଲ ତ ଆଣବାର୍କେ ପଡୁଛେ, ତ ସେଟା ହଜାରେ କୁକୁଡ଼ାର ଲାଗି କେତେ ଆଣୁଛନେ?
2: ଆମେ ତ ସେମିତି ମୋଟାମୋଟି କଣ କହିବି, ମକା 4-5 ବସ୍ତା ଉଠେଇ ଦଉ, ତାପରେ ଗହମ ବାଜରା 5-5 ବସ୍ତା ହେଇଗଲେ ସେମାନଙ୍କର ହେଇଯାଏ।
3: ଆଜ୍ଞା,
2: ତା ସହିତ ଘରେ ଆମର ଚାଉଳ ଅଛି, ତ ସେ ଚାଉଳଟା ବି ଆମେ ମିଶେଇ ଦଉ। 5 ବସ୍ତା ସବୁ ଜିନିଷଟା ଆମେ 5-5 ବସ୍ତା ହିଁ ଆଣୁ।
3: ହଁ ହଁ, ମକା ହେଲା, ଗହମ ହେଲା, ଚାଉଳ ହେଲା, ବାଜରା,
2: ହଁ ଆଉ ଆଉ କାଙ୍ଗୋ, ସେଇଟା ବି ମାନେ ଭଲ ଭଲ ଜିନିଷ ହିଁ, ଯେମିତି ମାନେ ଆଗେ ସବୁ ଆମେ ମାନେ ଖାଉଥିଲୁ ମଣିଷ ମାନେ, ସେଇପରି ଜିନିଷ ହିଁ ଆମେ କୁକୁଡ଼ାକୁ ଦଉଛୁ, ସେଇଥିପାଇଁ ମାନେ ସେ ଜିନିଷର ଲୁଜରେ କିଣିଲେ ତ ଟିକେ ବେଶୀ ହିଁ ପଡେ, କିନ୍ତୁ ବସ୍ତା ଉଠେଇଲେ ସେଇଟା ଟିକେ କମ
3: ପଡେ। ଆଜ୍ଞା, ଦାନା ଖର୍ଚ୍ଚା ଏତକା ପଡୁଛେ, ସେଟାକେ କେନ୍ତା କମ କରାଯାଇ ପାରବା, ସେଥିଲାଗି ଆଇଡିଆଟା କେନୁ ପାଇଲି?
2: ସେଇ ଆଇଡିଆଟା ମୋବାଇଲ, ଏମିତି ତ ଆମେ ସମସ୍ତେ ୟୁଜ୍ କରୁ ନା, ହେଲେ ସେ ଏମିତି ଦେଖୁ ଦେଖୁ ଦିନେ ଏମିତି ଗୋଟେ ଭିଡ଼ିଓ ଦେଖିଲେ, ଆମର ହଜବେଣ୍ଡ କହିଲେ କି ଫିଡ୍ ମିଲ୍ଟା ଯଦି ଆମେ କରିବା ହେଲେ ଆମର ଏସବୁ ଖର୍ଚ୍ଚଟା କମ୍ ହେବ କହିଲେ, ଆଉ ସେ ୟୁଟ୍ୟୁବ୍ ହିଁ ଦେଖିକି ଆମେ କରିଛୁ ସେଇଟା।
3: ଆପଣଙ୍କର ଏଇ କଥାଟା ନିହାତି ଭାବେ ଆମର ଶ୍ରୋତା ଭାଇ ବହିନ ମାନଙ୍କର ଲାଗି ଟିକେ ମନ ଛୁଆଁ ଆଏ, ସେମାନେ ବି ୟୁଜ୍ଫୁଲ୍ ଭିଡ଼ିଓ ମାନେ ଦେଖିକରି ନିଜର କାମରେ ଲଗାବେ, ଆରୁ ଯେନ୍ତା ଆପଣଙ୍କର ଖର୍ଚ୍ଚଟା ପୁରା ଏକଦମ ଅଧା କରିଦେଇଛ ନା, ସେନ୍ତା ସେମାନଙ୍କର ବି କିଛି ନା କିଛି ବେନିଫିସିଆଲ
2: ନିଜ ଗୋଡ଼ରେ ନିଜେ ଛିଡ଼ା ହେଇପାରିବେ, କାହିଁକି ନା ଆମର ଆୟ କମ୍ ବ୍ୟୟ ବେଶୀ, ତ ସେଇଥିପାଇଁ ଏବେ ମାନେ ମତ୍ସ୍ୟ ପ୍ରାଣୀ ଏଇଟା ହିଁ ଆମକୁ ତ ଆମର ଓଡ଼ିଶା ସରକାର ବି ଦେଇଛନ୍ତି, ଆଗରୁ ବି ଦେଇଥିଲେ ଏବେ ବି ଦଉଛନ୍ତି, ତ ଆମେ ତ ନିଜେ କିଛି ତ କରିନାଇପାରବା, କିନ୍ତୁ ଏଇଠି ଯୋଉ 50% ସବସିଡି ହିସାବରେ ଯୋଉ ଦଉଛନ୍ତି ଏଇ ସୁଯୋଗଟା ସମସ୍ତଙ୍କୁ ନେବାଟା ହିଁ ଭଲ, କାହିଁକି ନା ଆମେ ନିଜେ କରିନାଇପାରବା, ତାପରେ ଆମ ସ୍ୱାମୀ ମାନେ ବି ଆଉ କାହାର କାହାର ଛୁଆ ମାନେ ତ ବଡ ବି ହେଇଯାଇଛନ୍ତି ନା, କିଛି ଚାକିରି ପଛରେ ଦୌଡି ଦୌଡିକି ମାନେ ହାରାସମେଣ୍ଟ ହଉଛନ୍ତି, ଆଉ ଟାଇମ ବି ୱେଷ୍ଟ ହଉଛି, ତ ସେଇଥିପାଇଁ ମାନେ କଣ କହିବି, ଚାକିରି ନାଇ ପଛରେ ନାଇ ଦୌଡିକି ଏଇ ବିଜନେସ କରନ୍ତୁ, ବୋଧେ ଛୋଟ ହଉ କିନ୍ତୁ ବିଜନେସ କରନ୍ତୁ, ମାନେ କଣ କହିବି, ଗୋଟେ ଦିନର ଖାଇବାର ବି ଆମେ ସକାଳୁ କାମ କରିବା ସନ୍ଧ୍ୟା ଯାଏ ସେ କେତେ 400-500 ଟଙ୍କା ପାଇବା, କିନ୍ତୁ ରାସନ ଉଧାରି ଆଣିଥିବା ନା ସେଇଟା ଦେଇକି ସରିଯିବ, କିନ୍ତୁ ଆମର ବିଜନେସ ଥିବ, ଆମେ ଯେନ୍ ଦିନ କରିପାରିବା ସେଇଦିନ ବେଶୀ ହେବ, ଯୋଉଦିନ ନାଇଁ ପାରିବା କମ୍ ହେବ, କିନ୍ତୁ ହେବ ସେଇଠି, ମାନେ କାହାରିଠୁ ଋଣ ଆଣିବା ଲାଗି ନାଇଁ ପଡ଼ବ, କି ଟେନସନରେ ଥିବା ଲାଗି ନାଇଁ ପଡ଼ବ, ପୂଜା ବ୍ରତ ସବୁ ଆସିଲେ ବି ମାନେ ଆଜି ପଇସା ନାହିଁ ଏଇଟା କରି ନାଇଁ ପାରିବି ସେମିତି ନାଇଁ ହେବ,
3: ଟେନସନ ନାଇଁ, ମୁକ୍ତି ମିଳିଯିବା ସେଥିରୁ, ତ ଏଇଟା କେନ୍ତା ବନାସନ୍ ସେଟା ଟିକେ କହୁନ।
2: ଆମର ତିନିଟା ମେସିନ୍ ଅଛି।
3: କାଁ କାଁ ମେସିନ୍ଟା?
2: ଗୋଟେ ଅଛି ଆମର ଗ୍ରାଇଣ୍ଡର, ଗୋଟେ ମିକ୍ସଚର ଆଉ ଗୋଟେ ପ୍ଲେଟ୍ ମେସିନ୍। ହେଲେ ଗ୍ରାଇଣ୍ଡରରେ ସବୁ ଜିନିଷଟା ଆମେ ଯୋଉ ସାଇଜ୍ର ଚାହିଁବା ସେଇ ସାଇଜ୍ର ସେ ଫିଡ଼୍ଟା ବନିବ, ବାହାରିବ। ତାର ଲାଗି ସବୁ ଇଏ ଅଛି, ଯୋଉ ପ୍ଲେଟ୍ ଲଗେଇବା ସେଇଟା ବାହାରିବ ସେ ସେମିତି ଦାନା। ତ ଫାର୍ଷ୍ଟରେ ଆମେ କେନ୍ ସାଇଜ୍ର ଦାନା ଦରକାର ସେଇ ସାଇଜ୍ର ସେ ପ୍ଲେଟ୍ଟା ଜାଲି ଯୋଉ କୁହନ୍ତି ସେ ଜାଲିଟା ଲଗେଇବା। ତାପରେ ସେଇଟା ଚଲେଇବାର ବି ବହୁତ ଇଜି, ଖାଲି ଯୋଉ ଆମେ ଯେମିତି ମୋବାଇଲ ସବୁ ଚାର୍ଜ କରୁଛୁ ସେଇ ଭଳିଆ ସେ କର୍ଡ ଖାଲି ଲଗେଇବା, ସୁଇଚ୍ ଦେବା, ତାପରେ ସେଇଟା ଆପେ ଚାଲିବ। ଯେଉଁ ସାଇଜ୍ର ଖାଇପାରିବେ ସେଇ ଟାଇପ୍ର। ତାପରେ ସେଗୁଡ଼ା ପିସେଇକି ମିକ୍ସଚର ଅଛି, ସେଇଠି ସବୁ ଦାନାକୁ ଆମେ ମିଶେଇବା ସେଇଟା। ହଁ, ଗୋଟେ ଘଣ୍ଟାରେ ସିଏ 50 କେଜି ଦାନା ମିଶେଇବ ଆଉ ରେଡି ବି ହେଇଯିବ, ବହୁତ ସୁନ୍ଦର ହୁଏ ଦାନା।
3: ତାର ବାଦେ ଆପଣଙ୍କର
2: ପ୍ଲେଟ୍ ମେସିନ୍ ଅଛି, ସେ ପ୍ଲେଟ୍ ମେସିନ୍ରେ ପକେଇଲେ ସେଇଟା ଆମେ ମାନେ ଯେମିତି ଜାଲି ଲଗେଇଥିବା ସେଇ ଟାଇପ୍ର ଦାନା ବାହାରିବ। ଯୋଉ ଆମର ଫିନିସର ହେଲା, ମାନେ ଏମିତି ବହୁତ ଦାନା ଅଛି କିନ୍ତୁ ଆମେ ଫିନିସର ହିଁ ଖୁଆଉଥିଲୁ, ହେଲେ ସେଇ ଭଳିଆ ହିଁ ଦାନା ବାହାରିବ।
3: ତ ତିନି ପ୍ରକାରର ମେସିନ୍ ଆପଣଙ୍କୁ ଲାଗୁଛି, ଏ ମେସିନ୍ ମାନଙ୍କର ପ୍ରାଇସ୍ଟା କେତେ?
2: ଗୋଟେ ମେସିନ୍ର ଦାମ ଥିଲା ଆମର 35,000, ଯୋଉଟା ଆମର ଇଏ କଣ କହିବି ଗ୍ରାଇଣ୍ଡରଟା। ତାପରେ ଆଉ ଗୋଟେ ଆମ ପ୍ଲେଟ୍ ମେସିନ୍ର ଦାମ ଥିଲା 27,000, ଆଉ ଗୋଟେ ତାର ଥିଲା 45,000। ମାନେ କମ୍ କମ୍ ପ୍ରାଇସ୍ରେ ପାଇଲୁ, କିନ୍ତୁ ଆମ ଟ୍ରାନ୍ସପୋର୍ଟିଂଟା ଟିକେ ବେଶୀ ପଡ଼ିଲା ସେଇଠୁ ଆଣିଲୁ ବେଳେ। ତାପରେ ତାର ସହିତ ଆମର GST ବିଲ୍, GST ବିଲ୍ଟା ବି ପଡ଼ିଲା ସେମିତି କରିକି ଲକ୍ଷେ ପ୍ଲସ୍ ପଡ଼ିଗଲା।
3: ତ ଏଇ ଯେନ୍ ମେସିନ୍ ମାନେ ଆଣିଲି, ଇତାର ଲାଗି ପଇସା ତ ପହିଲା ନିଜର ହାତୁ ହିଁ ଯାଇଥିବା, ଲଗଭଗ ପୁରା ରାଉଣ୍ଡ ଫିଗର ଯଦି କହିମା ବେଲେ କେତେ ର ମେସିନ୍ ଆଣିଲି?
2: ମେସିନ୍ ଆଉ GST ବିଲ୍ ସବୁ ମିଶେଇକି ଆମର ହେଇଥିଲା ଲକ୍ଷେ 25-30 ହଜାର ହେଇଯାଇଥିଲା। ମାନେ ଆମର ବି ଖର୍ଚ୍ଚଟା ଅଛି ସେଇଠି, ଭଡ଼ା ସବୁ ମିଶେଇକି ମୋଟାମୋଟି ସେତିକି ଖର୍ଚ୍ଚ ହେଇଥିଲା ସେଇଠି।
3: ତ ଆଉ ଗୋଟେ କଥା କହୁଁ ଯେ ଇ ଯେନ୍ ତିନିଟା ମେସିନ୍ ଆପଣଙ୍କର ଲାଗଲା, ହେଲେ ଇତାର ଲାଗି ମାନେ କେତେ ଜାଗା ଦରକାର ରଖବାର କି? ବଡ ବଡ ମେସିନ୍ କି ଛୋଟ ଛୋଟ ମେସିନ୍?
2: ଛୋଟ ଛୋଟ ମେସିନ୍, ଏଟା ଏଟା ବି ଆମକୁ ସେ ମିଶନ ଶକ୍ତି ତରଫରୁ ଭେଟନାରୀ ରୁ ହିଁ ମିଳିଛି। ବେଶୀ ବଡ ମେସିନ୍ ନାହିଁ, ଛୋଟ ଛୋଟ ମେସିନ୍ ଅଛି।
3: ଆଜ୍ଞା, ବୋଲେ
2: ମାନେ ଗୋଟେ ଘଣ୍ଟାରେ 50 କେଜିର ସବୁ ଜିନିଷଟା 50-50 କେଜିର ସେ ରେଡି କରିବ ଘଣ୍ଟେ ଭିତରେ। ଠିକ ମିଡିୟମ ସାଇଜ ଅଛି, ବେଶୀ ବଡ ନାହିଁ କି ବେଶୀ ଛୋଟ ବି ନାହିଁ।
3: ଆଜ୍ଞା, ବୋଲେ ଇଜିଲି ସେଟାକେ ନିଆଅନା କରା ହେଇପାରିଛି। ଆଉ କେତେ ବଡ ଘରରେ ରଖିଛନ୍ତି ମେସିନ ମାନକେ?
2: ବେଶୀ ବଡ ଘର ନାହିଁ, ଯେମିତି ନର୍ମାଲ ଆମେ ରହୁଛୁ 10x10ର ଘର, ସେଇଭଳିଆ ଛୋଟ ଘର ହେଲେ ବି ହେଇଯିବ।
3: ତ ଆପଣଙ୍କର ନିଜର ମାନେ ବ୍ରଏଲର କୁକୁଡ଼ା ଛାଡ଼ିଛନ୍, ସେମାନଙ୍କେ ତ ନିହାତି ଇ ଦାନା ଦଉଛନ୍, ତାର ଛଡା ଆର କିନ୍ କିନ୍ ଠାନକେ ଦଉଛନ୍?
2: ଆମ ଘରେ ଗାଈ ବି ଅଛନ୍ତି, ଆମ କୁକୁଡ଼ା ସହିତ ଗାଈ ବି ଖାଉଛନ୍ତି, ବ୍ରଏଲର ସହିତ ଆମର ଏବେ ସାରଙ୍ଗୀ ନୂଆ ଛୁଆ ଛାଡ଼ିଛୁ, ସେମାନେ ବି ଖାଉଛନ୍ତି, ପୁରା ବହୁତ ଖୁସିରେ ଖାଉଛନ୍ତି, ଭଲ ଗ୍ରୋଥ ବି ଭଲ ହଉଛି ତାଙ୍କ। ତାପରେ ଆମେ ସେତିକି ଦଉଛୁ, ତାପରେ ଆମର ପାଖାପାଖି ଯୋଉ SHG ମା ମାନେ ନେଇଛନ୍ତି ବ୍ରଏଲର ଫାର୍ମ, ସେମାନେ ବି ଆମର ପାଖରୁ ଆସିକି ନଉଛନ୍ତି।
3: ଆଜ୍ଞା, ତ ଇଠାନେ ଆପଣ କୁକୁଡ଼ା ମାନଙ୍କ ଲାଗି ଦାନା ବନେଇ ପାରୁଛନ୍, ଗାଈ ମାନଙ୍କ ଲାଗି ବନେଇ ପାରୁଛନ୍, ମାଛ ମାନଙ୍କ ଲାଗି ବନେଇ ପାରୁଛନ୍?
2: ହଁ, କିନ୍ତୁ ମାଛ ଯେହେତୁ ଆମର ସେ ପାଖାପାଖି ନେଇନାହାନ୍ତି, ଏବେ ନେଇଛନ୍ତି, ରିସେଣ୍ଟ ନେଇଛନ୍ତି, କିନ୍ତୁ ଯଦି କହିବେ ସେମାନେ ହେଲେ ଆମେ
3: ବନେଇକି ଦେବେ।
2: କିନ୍ତୁ ଗାଈ ଛେଳି ସମସ୍ତଙ୍କର ଅଛନ୍, କୁକୁଡ଼ା ମୋର ହିଁ ଅଛେ, ସେଇଥିପାଇଁ ଆମେ ସେଇ ସବୁ ବନେଇଛୁ।
3: ଆରୁ ଯେନ୍ ର ମେଟେରିଆଲ ବା କଞ୍ଚା ମାଲ ଯେନ୍ଟା କହୁଛୁ, ଇଟା କେତେରେ ମିଳିଯାଉଛି?
2: ମକା ତ ଆମକୁ 15-20 ଟଙ୍କା କେଜି ମିଳିଯାଉଛି, ବାଜରା ବି ସେମିତି 15 ଟଙ୍କାରେ ହିଁ, ମାନେ ବସ୍ତା ଉଠେଇଲେ ସେମିତି ପଡୁଛି, ଆଉ ଯଦି ଖୋଲାରେ କିଣୁଛୁ ଆମେ 30-35 ଟଙ୍କାରୁ ତ କମ୍।
3: ସବୁ ଇଟା କେନ୍ଠାନୁ ଆନୁଛନ୍? ରାଉରକେଲାରୁ କି ଅଲଗା କେନ୍ଠାନୁ?
2: ବିଶ୍ରାରେ ହିଁ ଦୋକାନ ବାଲା ସହିତ କଣ୍ଟାକ୍ଟ କରିକି ପୁରା ଉଠଉଛୁ।
3: ବହୁତ କମ୍ ଖର୍ଚ୍ଚରେ ଆପଣ ବହୁତ ଲାଭବାନ ହେଇପାରୁଛୁ। ତ ଇତାର ଛଡା ଆରୁ କାଁ କାଁ ମାନେ କରୁଛନ୍?
2: ଧାନ ଚାଷ ତ ସେଇଟା କମନ୍, କମ୍ପଲସରି ସମସ୍ତଙ୍କର ରୁହେ, ଆମର ବି ଅଛି ସେଇଟା। ତା ସହିତ ମୁଁ ଯେହେତୁ ଗୋଟେ CRP ଫିଲ୍ଡ କାମ କରିବା ସହିତ ଟିକେ ପନିପରିବା ବି ଲଗଉ ଆମେ, ଚାଷ କରୁଛୁ।
3: ଲକ୍ଷ୍ୟ କାଣା ରଖିଛନ୍?
2: ଲକ୍ଷ୍ୟ ତ ମୋ ମୋର ସେଇଆ କି ମାନେ ନିଜର ଗୋଡରେ ନିଜେ ଛିଡା ହେବି।
3: ଆଜ୍ଞା, ନିଜର ଗୋଡରେ ନିଜେ ଠିଆ ହେବେ ଏଇଟା ଆପଣଙ୍କ ଲକ୍ଷ୍ୟ ହେ, କିନ୍ତୁ ଗୁଟେ ଗୁଟେ କରି କରି ମାନେ ଇଥର ଇଟା କରବାର ଅଛେ ଆଉ ଥରେ ଆରୁ କରବାର ଅଛେ, ମାନେ ଆପଣଙ୍କର କୌଣସି ଫିକ୍ସ ଲକ୍ଷ୍ୟ ନି ନଏ ହେଲା, ଟାର୍ଗେଟ ଯେନ୍ଟା କହୁଛୁ ଆମେ ଇଥର ଇ ଟାର୍ଗେଟଟା ପୁରା ହେବା ତାପରେ ବଢି ବଢି ଯାଉଛେ, ତ ଆପଣଙ୍କର କୌଣସି ଲିମିଟ ନି ନ।
2: ନାଇ ମାନେ ଦେଖନ୍ତୁ ଦୁନିଆ ବି ଆମର ବଢୁଛି ନା, ତ ଆମକେ ସେଇ ତାର ସାଙ୍ଗରେ ହିଁ ଚାଲବାର ଅଛି, ଆଉ ଆମେ ଯଦି ଆଜି ଏଇଟା ଗୋଟେ କାମ କଲୁ ସେଇଟା ହିଁ ସବୁଦିନ କରିକି ଥିବା କଲେ ତ ଆମର ମାନେ ପରିବାର ବି ବଢୁଛି ଧୀରେ ଧୀରେ, ତ ସେତିକିରେ ନାଇ ହେବ ନା, ତ ଯେମିତି ଆମେ ପରିବାରର ମେମ୍ବର ବଢୁଛୁ ତ ସେମିତି ଆମର କାମଟା ବି ଟିକେ ଟିକେ ଆମେ ବଢ଼ୁ।

0: କଥା ଆଉ ଆମ ଛୁଆମାନେ ଏବେ ସବୁ ବଡ଼ ବଡ଼ ହେଇଯିବେ, ଏବେ ସ୍କୁଲ ଗଲେନି, ତ ତାଙ୍କର ଖର୍ଚ୍ଚ ଲାଗି ତ କିଛି ଟିକେ କରିବାର ନା।
1: ଆଜ୍ଞା, ତ ଯେତେ ବି ମେମ୍ବର ଅଛନ୍ ଗ୍ରୁପରେ ସଭେ ମିଳିମିଶି କରି କାମଟା କରସ, ମାନେ ଘରୁ ବି ସାହାଯ୍ୟ ସହଯୋଗଟା ମିଳୁଛି।
0: ହଁ ମିଳୁଛି, ଆଉ ନହେଲେ ତ ଆମେ କେବେ ବି କରି ନାଇଁ ପାରବା, କାହିଁକି ନା ଆମ ଛୋଟ ଛୋଟ ଛୁଆ କୁହନ୍ତୁ ନା, ଏବେ ଏବେ ସ୍କୁଲ ଯାଉଛି, ମୋ ପୁଅ ଛୋଟ ଅଛି 3 ବର୍ଷର ସେ ଛୁଆ, ସେମିତି ହିଁ ଆମର ସେ ମା ମାନେ ବି ଟିକେ ଟିକେ ସମୟ ପାଇଲେ ନିଜର ନିଜର ବି ସେମିତି ସବଜି, ତ ସମସ୍ତେ ପ୍ରାୟ ଆମେ ଯେହେତୁ ଚାଷୀ ଟିକେ ଟିକେ ଚାଷ କରୁ ଆମେ, ଆଉ ଆମେ ଯାଇଥିଲୁ ସେ ଭାର୍ମି କମ୍ପୋଷ୍ଟ ଟ୍ରେନିଂ, ସେଇ ଟ୍ରେନିଂ କଲା ପରେ ଆସିକି ବତେଇଲୁ, ହେଲେ ସେମାନେ ଟିକେ ଟିକେ ସେଇଟା ବି ୟୁଜ କରିକି କରୁଛନ୍ତି।
1: ଆଜ୍ଞା, ଜୈବିକ ଚାଷ କରାଯାଉଛି,
0: ଚାଷ ପ୍ରଣାଳୀ।
1: ଆଜ୍ଞା, ବେଲେ ଯିବାର ଯିବାର ବେଲେ ଆମର ଯେନ୍ ବହିନ ମାନେ ଶୁଣୁଛନ୍ ଆପଣଙ୍କର କଥାକେ, ସେମାନଙ୍କେ କାଣା ମେସେଜ ଦେବାର କି ଚାହିଁବେ?
0: ଆମେ ନିଜେ ତ କିଛି କରି ନାଇଁ ପାରବା, ଆଉ ଏମିତି ବି ତ ସମସ୍ତେ ନାଇଁ କି ଆମର ଫ୍ୟାମିଲିରୁ ସମସ୍ତେ ସପୋର୍ଟ କରିବେ ବୋଲିକି, କିନ୍ତୁ ଆମେ ମୁଁ ସବୁ ମା ମାନଙ୍କେ କହିବାର ଲାଗି ଚାହିଁବି କି ଯେହେତୁ ଆମର ଓଡ଼ିଶା ସରକାର ଆମକୁ ଦଉଛନ୍ତି ଏତେ ସୁନ୍ଦର ସୁନ୍ଦର ସୁବିଧା ସୁଯୋଗ, ତ ପର୍ସନାଲ ହଉ ଛେଳି ଫାର୍ମ କୁକୁଡ଼ା ଫାର୍ମ କିମ୍ବା ସେ ଗ୍ରୁପରେ ହଉ ଘୁଷୁରୀ ସବୁ କିଛି ଦଉଛନ୍ତି, ମାନେ ଆମକୁ ଗାଁ ଗହଳିରେ ଯାହା ସବୁ ଦରକାର ସବୁ ଦଉଛନ୍ତି ସରକାର। ଆମେ ଦେଖନ୍ତୁ ଟଙ୍କା ପାଇଁ କାନ୍ଦବାର ଅପେକ୍ଷା ଆମେ ନିଜେ କିଛି କଷ୍ଟ କରିକି ରିସ୍କ ନେଇକି ମାନେ କାମ କରିବାରଟା ହିଁ ବୁଦ୍ଧିମାନର କାମ ହେବ। ଭଗବାନ ଏତେ ସୁନ୍ଦର ଗୋଟେ ମୁଣ୍ଡ ଦେଇଛନ୍ତି, 4 ହାତ ଗୋଡ଼ ଦେଇଛନ୍ତି, ଦିମାଗ ଖଟେଇକି ଏଇ ହାତ ଗୋଡ଼ ଯଦି ଆମେ କାମ କରିବା ନା ଆରାମସେ ଖୁସିରେ ଚଳିପାରବା।
1: ବହୁତ ବଢିଆ କଥା କହିଲେ ନାନି, ତେବେ ଏତେ ସୁନ୍ଦର ଭାବେ ମୋଟିଭେଟ କରବାର ଯେ ଆପଣଙ୍କର ପାଖେ ମାନେ ଶୈଳୀଟା ଅଛି, ସେ ହିସାବରେ ଆପଣଙ୍କର କଥା ନିହାତି ମନ ଛୁଆଏ, ଆରୁ ବହୁତ ନାନୀ ବହେନ ମାନେ ଅନୁପ୍ରାଣିତ ହେଇକରି ଏରକମ କାମ ମାନେ କରବେ। ତେବେ ଆଜିର ଆମର ସାଙ୍ଗେ ସାମିଲ ହେଇଥିବାର ନୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଜୁହାର।
0: ଧନ୍ୟବାଦ, ନମସ୍କାର।
2: ଶଶିକା
3: ହୋଇଗା ଦାଦା,
2: ଦେଖ ଆମେ ଯଦି ଚାହେମା ବୋଇଲେ ଇ ଯେନ୍ ବିଭିନ୍ନ ପ୍ରକାର ବ୍ୟବସାୟ ଆରମ୍ଭ କରିପାରମା,
3: ଯେନ୍ତାକି
2: ଇ ନାନୀ ମାନେ ଗୋ ଖାଦ୍ୟ ହେଲା କି କୁକୁଡ଼ା ମାନଙ୍କର ଲାଗି ଖାଦ୍ୟ ହେଲା, ଇସବୁକେ ଚିନ୍ତା କରିଛନ୍, ସେମାନେ କରି କରି ଇଟା ଜାଣିପାରିଲେ ଯେ ଇଟା କରଲେ ଫେର ଲାଭ ହେବା ବୋଲି ବୋଇଲେ ଇ ବାଗେର ଆମକେ ନିହାତି ଭାବରେ କରବାର ଅଛେ। ହେଲେ ଶୁନ ତ
3: ହୋଇ ଦାଦା,
2: ନାନୀଙ୍କର କଥା ତ ଶୁଣିଲା ବୋଲି ଗୀତ ପଦେ ବି ଟିକେ ଶୁଣି ପକା ତା
3: ଯୋଉ ତାହେଲେ ଶୁଣୁ
2: ହୋଇଗା।

ଶୁଣୁଥିଲେ କିଷାନବାଣୀ କାର୍ଯ୍ୟକ୍ରମ। ଏଥିରେ ଆଜି ଶୁଣିଲେ ଅଗ୍ରଣୀ ମହିଳା ଚାଷୀ ଗୌତମୀ ମହନ୍ତଙ୍କ ସହିତ ସାକ୍ଷାତକାର। ବିଷୟ ଥିଲା ବ୍ୟବସାୟିକ ଭିତ୍ତିରେ କୁକୁଡ଼ା ଓ ଗୋଖାଦ୍ୟ ପ୍ରସ୍ତୁତି। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ରୀନା ଦୀପ ଓ ବିନୟ କୁଲ୍ଲୁ। ଶ୍ରୋତାବନ୍ଧୁ, ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲାକେନ୍ଦ୍ରକୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ସିନେ ସଙ୍ଗୀତ।

ହୀରାପାନ୍ନା ଫିଲ୍ମର ଗୀତଟିଏ ଶୁଣିଲେ ଗୀତଟିରେ କଣ୍ଠଦାନ କରିଥିଲେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ରାହୁଲ ଦେବ ବର୍ମନ।

ରାମ ତେରି ଗଙ୍ଗା ମୈଲି ଏହି ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର ଏବଂ ସାଥୀ, ଗୀତ ରଚନା ହସରତ ଜୟପୁରୀ, ସଙ୍ଗୀତରେ ସଜାଇଥିଲେ ରବୀନ୍ଦ୍ର ଜୈନ।

0: ହିନା ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର। ଗୀତ ରଚନା ଏବଂ ସଙ୍ଗୀତ ରବୀନ୍ଦ୍ର ଜୈନ।
1: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
2: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
1: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBIର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: କଣ ଆପଣ ଗୋଟେ ଓଡ଼ିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ। ରାଉରକେଲାର ଶିଭାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିଭାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ 248 ସେକ୍ଟର 1 ରାଉରକେଲା। ମୋବାଇଲ୍ ନମ୍ବର 9348961843 କିମ୍ବା 9564968302।

0: 1942 ଲଭ୍ ଷ୍ଟୋରି ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ କୁମାର ସାନୁ, ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତରେ ସଜେଇଥିଲେ ରାହୁଲ ଦେବ ବର୍ମନ। ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ।
1: କିଓ ଶ୍ୟାମ ଭାଇ, ଆଜି ଏତେ ଖୁସି କିଆ? ବ୍ୟାଗ ପୁରା ଭର୍ତ୍ତି ଚାଉଳ ଆଣିଲ କୋଉଠୁ?
2: ହଁ ଭାଇ, ନୂଆ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା କଥା ଶୁଣିନ କି? ଆମ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ଏବେ ପରା ଆଉ 5 କିଲୋ ନୁହଁ, ମୁଣ୍ଡ ପିଛା 10 କିଲୋ ଚାଉଳ ମାଗଣାରେ ମିଳିଲାଣି। ଘରେ ଘରେ ଏବେ ଖୁସିର ଲହରୀ ଭାଇ।
3: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
4: सादरी और उराव भजन के स्टेज प्रोग्राम उकरे साथ उराव शादी प्रोसेशन और नेक बजा लगिन कांटेक्ट करू JDM बैंड यानी कि जाय धारा मोनको बैंड के। कांटेक्ट नंबर 7735473207। हजूर हाँ, 7735473207 में।
5: ପିଲାମାନେ ସ୍କୁଲ କଲେଜରେ ବାୟୋଲୋଜି ପାଠ ପଢ଼ାରେ ୱିକ୍ ଅଛନ୍ତି କି? ବ୍ୟସ୍ତ ହୁଅନ୍ତୁନି, କ୍ଲାସ 9ରୁ କ୍ଲାସ 12 ପର୍ଯ୍ୟନ୍ତ ପିଲାଙ୍କୁ ପଠାନ୍ତୁ ABC ବାୟୋଲୋଜି ସେଣ୍ଟର। ଯୋଗାଯୋଗ C414 ମହାପାତ୍ର କମ୍ପ୍ଲେକ୍ସ କୋଏଲ ନଗର। ମୋବାଇଲ 7978347784।

ଏକ ଦୁଜେ କେ ଲିଏ ଏ ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଧ୍ୱନି କରିଥିଲେ ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲ ସୁବ୍ରମଣ୍ୟମ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ନାୟକ ଫିଲ୍ମର ଗୀତଟିଏ ଶୁଣିଲେ ଗୀତଟିରେ କଣ୍ଠଦାନ କରିଥିଲେ ଉଦିତ ନାରାୟଣ ଏବଂ କବିତା ସୁବ୍ରମଣ୍ୟମ୍, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ଏଆର୍ ରେହମାନ୍। ଏଥର ଆସନ୍ତୁ ଶୁଣିବା ଜିନା ତେରି ଗଲି ମେ ଫିଲ୍ମର ଗୀତଟିଏ। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାଲ, ଗୀତ ରଚନା ରବୀନ୍ଦ୍ର ରାବଲ, ସଙ୍ଗୀତରେ ସଜାଇଛନ୍ତି ବାବୁଲ ବୋଷ।

କଣ୍ଠଶିଳ୍ପୀ ଦେବୀତୋଷ ଆଚାର୍ଯ୍ୟ ଏବଂ ସସ୍ମିତା ବିଶ୍ୱାଳଙ୍କ କଣ୍ଠରେ ଶୁଣିଲେ ଦେବୀତୋଷ ଆଚାର୍ଯ୍ୟଙ୍କ ରଚନା। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 7008248758।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 8249809672।

କଣ୍ଠଶିଳ୍ପୀ ସସ୍ମିତା ବିଶ୍ୱାଳଙ୍କ କଣ୍ଠରେ ଶୁଣିଲେ ଦେବୀଦୋଷ ଆଚାର୍ଯ୍ୟଙ୍କ ରଚନା। ଏଥର ଆସନ୍ତୁ ଶୁଣିବା ବାପୁ ଗୋସ୍ୱାମୀଙ୍କ ରଚନା କଣ୍ଠଶିଳ୍ପୀ ସସ୍ମିତା ବିଶ୍ୱାଳଙ୍କ କଣ୍ଠରେ।

ଶ୍ରୋତା ବନ୍ଧୁ, ଆପଣ ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ ନାଟକ ଷଣ୍ଢ ଉପାଖ୍ୟାନ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁଭାଷ ନାୟକ। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୂଚନା। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 8249809672।

0: ତମକୁ ବି ମୁଁ ସାବଧାନ କରିଦଉଛି, ତମେ ବି ମତେ ରୋଗ ନାହିଁ।
1: ବେଶୀ ବକବକ କର ନା ଚୁପ କର।
0: ତୁମେ ବି ବେଶୀ ବକବକ କର ନାହିଁ, ଚୁପ କର।
1: ମୁଁ କହୁଛି ତମେ ଚୁପ କର।
0: ମୁଁ କହୁଛି ତମେ ଚୁପ କର।
1: ମୁଁ ଚୁପ କରିବି? ନା ନା, ମୁଁ ଚୁପ କରିବି କାହିଁକି? ଚୁପ କରିବି
0: ତାହେଲେ? ମୁଁ କାହିଁକି ଚୁପ କରିବି? ଶୁଣେ,
1: ଅଲବତ୍ ଚୁପ କରିବ। ଏ ଘରେ ମୁଁ ଯାହା କହିବି ସେଇଆ ହବ।
0: ତମେ ଯାହା କହିବ ସେଇଆ ହବ। ସତେ ଯେମିତି ଗୋଟା ମହାରାଣୀ ଆଉ ମତେ ଆଦେଶ ଦେଇଦେଲେ ଆଉ ମୁଁ ତାକୁ ମୁଣ୍ଡ ପାତି ସ୍ୱୀକାର କରିଦେବି ଆଉ।
1: କାହିଁକି? ମୁଁ କଣ ମହାରାଣୀ ନୁହେଁ କି? ମୋ ବୋଉ ପରା ମତେ ରାଣୀ ରାଣୀ ବୋଲି ଡାକୁଥିଲା, ଆଉ ତମ ହାତ ଧରିଲା ଦିନଠୁ ମୁଁ ହେଲି ମାନସୀ ରାଣୀ ହାତୀ। ରାଣୀ ଆଉ ମାନସୀ ରାଣୀ ଭିତରେ ଫରକ ଅଛି କୋଉଠି? ଶୁଣେ,
0: ଥାଉ ରାଣୀ ଥାଉ, ତମେ ବହୁତ ଭାସିଲଣି, ଏଥରକ ପଛି ପଡ। ଏ ଘରେ ସମସ୍ତଙ୍କୁ ମୋ କଥା ମାନିବାକୁ ପଡିବ। ମୁଟ କହିଲେ ଉଠିବ, ବସ କହିଲେ ବସିବ।
1: ସତେ? ଏମିତି ଉଠ ବସ କରାଇବାକୁ ତମେ କିଏ?
0: ଜାଣିନା ମୁଁ କିଏ? ମୁଁ ହୁକୁମ ଦଉଛି, ତମ ସ୍ୱାମୀ, ତମ ଧର୍ମ ସ୍ୱାମୀ, ଏ ଘରର ମାଲିକ।
1: ମାଲିକ ହୟ, ମାଲିକ କହିବାକୁ ତମକୁ ଟିକେ ଲାଜ ମାଡୁନି?
0: କାହିଁ?
1: ମୁଣ୍ଡ ଗୁଞ୍ଜିବାକୁ ମୋ ବାପା ଯଦି ଦୟାକରି ଏ ଘର ଖଣ୍ଡକ ଦେଇନଥାନ୍ତେ ତାହେଲେ କୋଉ ଗଛ ମୂଳେ ପଡିଥାନ୍ତ, ନହେଲେ କୋଉ ଭଡ଼ା ଘରେ ରହି ନାକରେ କାନ୍ଦୁଥାନ୍ତ।
0: ଦେଖ ଦେଖ, ଏକଥା କହିବା ଆଗରୁ ତମର ଭଲ ରକମ ଜାଣି ରଖିବା ଉଚିତ ଯେ ତମ ବାପା ଅର୍ଥାତ ମୋ ଶ୍ୱଶୁର ମତେ ଘର ଖଣ୍ଡକ ମାଗଣା ଦେଇନାହାନ୍ତି, ଦେଇଛନ୍ତି ଯୌତୁକରେ। ଘର ସକାଶେ ତମେ ସିନା ଫୁଟାଣି ବାହାର କରୁଛ, ହେଲେ ତମ ଭଳିଆ କୋଇଲା ଗାଡିକି ମୁଁ ଯଦି ସହାନୁଭୂତି ଦେଖେଇ ବାଇ ନଥାନ୍ତି ତେବେ ଆଜି ଯାଏ ତମେ ବର ଖୋଜି ଖୋଜିକିରି ଲମ୍ବା ଧାଡିରେ ରହିଯାଇଥାନ୍ତ।
1: କଣ କହିଲ କଣ କହିଲ? ତମ ଆଖିରେ ମୁଁ ଗୋଟାଏ କୋଇଲା ଗାଡି ମାନେ କାଳି କୋତରୀ?
0: ଏ କଥା ନିଜ ଚେହେରା ଦେଖି ପଚାରୁନା। ଦର୍ଘ ପ୍ରସ୍ତରେ ଜଳ ହସ୍ତି ଭଳି ଗୋଲଗାଲ, ଆଉ ଜହ୍ନି ମଞ୍ଜି ରଙ୍ଗର ବପୁ ଖଣ୍ଡକ ଯାହା ବାହାର କରିଛ ନା, ସେଥିରେ ତୁମକୁ କୋଇଲା ଗାଡି କହିଦେଲି ବୋଲି କୋଉ ମହାଭାରତଟା ଅଶୁଦ୍ଧ ହେଇଗଲା ତୁମେ?
1: ଠିକ ଅଛି, ମୋ ଜହ୍ନି ମଞ୍ଜି ରଙ୍ଗ ହାତୀ ଭଳି ଚେହେରା ତୁମକୁ ଯଦି ପସନ୍ଦ ନ ହଉଛି ହେଇଟି, ତାହେଲେ ଏଇ ଖଣି ମତେ ମୋ ବାପ ଘରେ ନେଇ ଛାଡ଼ି ଦେଇ ଆସ, ମୁଁ କାଲି ଯିବି।
0: ସତରେ? ତମ କଣ୍ଠରେ ମା ଲକ୍ଷ୍ମୀ ଠାକୁରାଣୀଙ୍କ ସୌତୁଣୀ ବିଜେ ହେଇଛନ୍ତି, ତମେ ବାପ ଘରକୁ ଚାଲିଯିବ? ଭଲ, ଭାରି ଭଲ। ତାହେଲେ ଆଉ ଡେରି ନ କରି ଶୀଘ୍ର ଲୁଗାପଟା ବନ୍ଧାବନ୍ଧି କରିନିଅ, ମୁଁ ଯାଇ ଗୋଟେ ରିକ୍ସା ଡାକି ଆଣୁଛି। କଣ ଶୁଣେଇବ, ଶୀଘ୍ର ଶୁଣାଅ।
1: ତମେ କଣ ରିକ୍ସା ଡାକିବାକୁ ସତରେ ଯିବ?
0: ଆଉ କଣ ମିଛରେ? ମୁଁ ଯାହା କହେ ସେଇଆ କରେ।
1: ମୋ ବାପ ଘରକୁ ଚାଲିଗଲେ ତମର କିଛି ଅସୁବିଧା ହବନି ତ?
0: ନା।
1: ଖାଇବ କେମିତି? ଆଉ ତମର ଦେଖାଶୁଣା କରିବ କିଏ?
0: ଏଥିପାଇଁ ତୁମେ ମୋଟେ ଚିନ୍ତା କର ନାହିଁ, ମୁଁ ସେ କଥା ମୁଁ ନିଜେ ବୁଝିବି, ନିଜେ ରୋଷେଇ କରି ଖାଇନେବି, ନହେଲେ ହୋଟେଲରେ ଖାଇବି, ନହେଲେ ପାଣି ପିଇକିରି ବଞ୍ଚିବି। ହଉ, ତମେ ଲୁଗାପଟା ସଜାଡ, ମୁଁ ଯାଇକି ରିକ୍ସା ଡାକି ଆଣେ।

0: ବାହାରେ କିଏ ଡାକିଲାଣି?
1: କିଏ ଆଉ ଡାକିବ, ନିଶ୍ଚୟ ଆମ କଥା ଶୁଣି ରିକ୍ସାବାଲାଟା ଅଟକି ଯାଇଥିବ, ଆଉ ଯାଉ ସିଏ ବି ଠିକଣା ବେଳରେ ଆସିଯାଇଛି। ଆରେ ସକାଳୁ ସକାଳୁ ମୋ ନାଁ ଧରି କିଏ ଡାକିଲାଣି, ମତେ ସିଏ ତେବେ ଚିହ୍ନିଛି ନା କଣ?
2: କିଏ ଡାକୁଛ?
1: ହାତୀ ବାବୁଙ୍କ ଘରେ ଷଣ୍ଢ ବାବୁ।
0: ଏ ସକାଳୁ ସକାଳୁ ଏ ଷଣ୍ଢ ବାବୁ କିଏ ଲମା? ହଉ ମୁଁ ଯାଇ କବାଟ
1: ପିଠାଇ। ଶୁଣୁଛ, ଷଣ୍ଢ ବାବୁ ଡାକୁଛି, ତୁମେ ଯିବ କବାଟ ପିଠାଇବାକୁ, ସେ ମୋ ନାଁ ଧରି ଡାକୁଛନ୍ତି, ତମେ ଘର ଭିତରକୁ ଯାଅ, ମୁଁ ଫିଟଉଛି।
0: ମୋ ନା ଏତେ ଡର କାହିଁକି? ମୁଁ ତମକୁ ଯଦି ଡର ମାଡୁଛି ତାହେଲେ ମୋ ପଛକୁ ତୁମେ ରୁହ, ମୁଁ କବାଟ।
1: ନାଇଁ ନାଇଁ ନାଇଁ, ତୁମେ ରୁହ, ମୁଁ ଫିଟଉଛି। ପ୍ରଭୁ ହେ,
3: ନମସ୍କାର।
1: ଆପଣ,
3: ମୋର ଅନୁମାନ ଯଦି ଭୁଲ ହୋଇଥାଏ ଆପଣ ନିଶ୍ଚୟ,
1: ମୁଁ ବ୍ଲାକ୍ ମୁନ୍ ଏଲିଫେଣ୍ଟ
3: ମାନେ
1: ବୁଝିପାରିଲେନି କି? ବ୍ଲାକ୍ ମାନେ କୃଷ୍ଣ, ମୁନ୍ ମାନେ ଚନ୍ଦ୍ର, ଆଉ ଏଲିଫେଣ୍ଟ ମାନେ
0: ହାତୀ। ଆମ ବାବୁଙ୍କ ନାଁ
1: କୃଷ୍ଣ ଚନ୍ଦ୍ର ହାତୀ, ସଂକ୍ଷେପରେ ହାତୀ ବାବୁ।
3: ବୁଝିଗଲି ବୁଝିଗଲି ଆଜ୍ଞା, ମୁଁ ତାହେଲେ ଠିକଣା ସ୍ଥାନରେ ପହଞ୍ଚିବାରେ ଆଦୌ ଭୁଲ ହେଇନି।
1: ଠିଆ ହେଇଗଲେ କଣ? ଆସନ୍ତୁ ଆସନ୍ତୁ, ବସନ୍ତୁ।
3: ଧନ୍ୟବାଦ। କିଛି ଯଦି ମନେ ନ କରନ୍ତି, ଇଏ ବୋଧ ହୁଏ
1: ମୋ ଧର୍ମପତ୍ନୀ, ଶୁଭ ନାମ ଶ୍ରୀମତୀ ମାନସୀ ହାତୀ, ତାଙ୍କୁ ଦେଖି ଆପଣ ଡରି ଯାଉଛନ୍ତି ନା କଣ?
3: ନାଇଁ ନାଇଁ, ଡରିବି କାହିଁକି?
1: ବୁଝିଲେ ଆଜ୍ଞା, ଆମ ଶ୍ରୀମତୀ ସିନା ଦେଖିବାକୁ ଅବିକଳ ଗୋଟାଏ ସୋରିଷ କ୍ଷେତର ମଇଁଷି ଭଳି, ହେଲେ ହୃଦୟ ତାଙ୍କର ସେଇ ସୋରିଷ ଫୁଲ ପରି ଭାରି କୋମଳ। ଏଇ କ୍ଷଣିରୁ ଶିଖିରି ସେ ଅବଶ୍ୟ ବାପ ଘରକୁ ଚାଲିବାକୁ ଧମକ ଦଉଥିଲେ, ହେଲେ ଭାରି ଭଲ ମଣିଷ ଆଜ୍ଞା, କରକୁ ଆପଣାର କରିବାରେ ଭାରି ଦୁରନ୍ତ।
3: ଛାଡ଼ନ୍ତୁ ମିଷ୍ଟର ହାତୀ, ଏସବୁ ଆପଣଙ୍କର ଘରୋଇ ବ୍ୟାପାର ଅର୍ଥାତ୍ ପର୍ସନାଲ ଆଫେୟାର୍ସରେ ମୋର ଦଖଲ ଦେବାଟା ଆଦୌ ଉଚିତ ନାହିଁ।
0: ୟାଙ୍କ ପାଖେ ଖାଲି ଉପରେ ପଡି ନିଜ କଥା ଗପି ଢେଣ୍ଡୁରା ପିଟିବା ଗୋଟାଏ ଅଭ୍ୟାସ ହେଇଗଲାଣି। ଘରକୁ ଅତିଥି ଆସିଛନ୍ତି, ତାଙ୍କ ନାଁ କଣ, ଗାଁ କୋଉଠି, କୋଉଠୁ ଆସିଛନ୍ତି, କାହିଁକି ଆସିଛନ୍ତି, ଜଳଖିଆ ଖାଇବେ କି ନା, ଚା ସରବତ ପିଇବେ କି ନା, ଏସବୁ କିଛି ପଚରା ଉଚରା ନାହିଁ, ଖାଲି ବଖାଣି ବସିଲା ନିଜ କଥା ଆଉ ଭାର୍ଯ୍ୟା କଥା। ପଇସା ତାଙ୍କର ଭଲ ବୁଦ୍ଧି ଅକଳ ଥାନ୍ତା।
1: ଆରେ ହଁ ହଁ, ସତ କଥା ତ। ହଉ ହଉ, ଏଥରକ କୁହନ୍ତୁ ଆଜ୍ଞା, କିଏ ଆପଣ ସକାଳୁ ସକାଳୁ କଷ୍ଟ କରି ଏ ଗରିବ କୁଡିଆରେ ପାଦ ଧୂଳି ପକେଇଲେ କାହିଁକି?
0: ଏମିତି ସିନା ପଚାରନ୍ତି। ହଉ ତମେ କଥା ହଉଥାଅ, ମୁଁ ଅତିଥିଙ୍କ ପାଇଁ ଚା ଜଳଖିଆ ସବୁ ନେଇକି ଆସୁଛି।
3: ନାଇଁ ନାଇଁ ଆଜ୍ଞା, ଶୁଣନ୍ତୁ, ସେସବୁର କିଛି ଆବଶ୍ୟକତା ନାହିଁ, ଆପଣ ବସନ୍ତୁ, ମୋର ଖାଲି 2-3 ମିନିଟର ଇଣ୍ଟରଭ୍ୟୁ।
1: ଇଣ୍ଟରଭ୍ୟୁ
3: ଆଜ୍ଞା? ହଁ, ମୁଁ ହଉଛି ସାପ୍ତାହିକ ଷଣ୍ଢ ପତ୍ରିକାର ସମ୍ପାଦକ।
1: ଷଣ୍ଢ ପତ୍ରିକା? କାହିଁ ଏଭଳି ପତ୍ରିକା ନା, ମୋର ତ କାହିଁକି ଶୁଣିଲା ଭଳି ମନେ ହଉନି।
0: ହଁ ଷଣ୍ଢ, ଏ ଷଣ୍ଢ ପତ୍ରିକା ଆମ ଘରକୁ ବି ତ କେବେ ଆସିନି।
3: କଥା କଣ କି ଆଜ୍ଞା, ଏଇ ଅଳ୍ପ ଦିନ ତଳେ ଆମ ପତ୍ରିକାଟା ବାହାରିଛି ତ, ବିଶେଷ ଭାବରେ ତାର ପବ୍ଲିସିଟି ହେଇପାରିନି, କିନ୍ତୁ ଯୋଉଦିନ ଏହା ପ୍ରଥମ କରି ଉନ୍ମୋଚିତ ହେଲା ତାକୁ ନାଲି ଫିତା କାଟି ଉନ୍ମୋଚନ କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ହାସ୍ୟ ଅଭିନେତା ମର୍କଟ କୁମାର।
0: ମୋର ପ୍ରିୟ କଳାକାର ମର୍କଟ କୁମାର
3: ଆଜ୍ଞା। ହଁ, ସେଦିନ ମର୍କଟ କୁମାରଙ୍କୁ ଦେଖିବା ପାଇଁ ଆମ ପ୍ରେସରେ ଏମିତି ଭିଡ଼ ହେଲା ଯେ ଜନତାକୁ ଘୋଡ଼ିବା ପାଇଁ ପୋଲିସ ଭାଇମାନଙ୍କୁ ପୁରା 5 ଘଣ୍ଟା ସମୟ ଲାଗିଗଲା।
1: ହେଇଥିବ ଆଜ୍ଞା, ହେଇଥିବ ହେଇଥିବ, କହନ୍ତୁ ନେଇ ହାସ୍ୟ ଅଭିନେତା ମର୍କଟ କୁମାରଙ୍କୁ ଦେଖିବା ପାଇଁ ଆଜିକାଲି ପିଲାଠୁ ବୁଢା ଯାଏ ଯେମିତି ପାଗଳ ହଉଛନ୍ତି ନା, ଭିଡ଼ ଜମିବ ତ ଅତି ସ୍ୱାଭାବିକ କଥା।
0: କିନ୍ତୁ ଆଜ୍ଞା, ଦୁନିଆରେ ଏତେ ସବୁ ସୁନ୍ଦର ନାଁ ଥାଉ ଥାଉ, ଆପଣ ଏ ପତ୍ରିକାର ନାମ ରଖିଲେ ଷଣ୍ଢ କାହିଁକି?
3: ସେଇଠି ତ ନାମକରଣ ସାର୍ଥକତା।
0: ସାର୍ଥକତା
3: ହଁ, ନୁହେଁ ଆଉ କଣ, ଆପଣ ଦେଖନ୍ତୁ ମହିଷୀ ଦେବୀ,
0: ମାନସୀ ଦେବୀ।
3: ହଁ ମାନସୀ ଦେବୀ, ଆପଣ ଲକ୍ଷ୍ୟ କରିଥିବେ ଷଣ୍ଢ ଠୁ ବଳି ନିର୍ଭୀକ ଆଉ ସ୍ୱାଧୀନ ଜୀବ ବୋଧ ହୁଏ ଏ ଦୁନିଆରେ ଆଉ କେହି ନାହିଁ।
1: ସେଇଥିପାଇଁ ତ ଲୋକେ କହନ୍ତି ଆଉ, ଡ୍ୟାସ୍କୁ ଲଗା ନାହିଁ କି ଷଣ୍ଢକୁ ପଗା ନାହିଁ ଆଉ।
3: ଖାଲି ସେତିକି ନୁହେଁ ହାତୀ ବାବୁ, ଷଣ୍ଢ ଯଦି କାହାର ଫସଲ ଖାଇଲା କି କ୍ଷେତ ଉଜାଡ଼ିଲା ତେବେ ତାକୁ କାଞ୍ଜିଆ ଉଦାରେ ପକେଇବାକୁ କାହାରି ବାପର ସାଧ୍ୟ ନାହିଁ।
1: କାଞ୍ଜିଆ ଉଦା ବାଲା ଷଣ୍ଢକୁ ତ ମୋଟେ ରଖିବ ନାହିଁ ଆଉ,
0: ରଖିଲେ କ୍ଷତି ଛଡ଼ା ତାର ଲାଭ ନାହିଁ।
3: ଷଣ୍ଢ ମାନଙ୍କର ଆଉ ଗୋଟିଏ ଅଖଣ୍ଡ କୀର୍ତ୍ତି ହେଉଛି, ଯଦି ଦୈବାତ କୌଣସି ରାଜରାସ୍ତାରେ ଷଣ୍ଢ ଲଢେଇ ଆରମ୍ଭ ହେଇଯାଇଛି, ତେବେ ଯେତେ ବଡ କ୍ଷମତାଶାଳୀ ବ୍ୟକ୍ତି ହେଇଥାଉ ପଛକେ ତାକୁ ଅଟକିବାକୁ ବାଧ୍ୟ, ଟ୍ରାଫିକ ପୁରାପୁରି ବନ୍ଦ, ଷଣ୍ଢ ଲଢେଇ ନ ସରିବା ଯାଏ ସେ ପାଖ ଲୋକ ସେ ପାଖରେ, ଏ ପାଖ ଲୋକ ଏ ପାଖରେ, ଯେତିକି ମଜା ସେତିକି ଦୁଃଖ।
1: ସେ ସମୟରେ ସବୁଠାରୁ ବଳି ଦୁଃଖ

0: କଥା ହଉଛି ଏ ପାଖରୁ ଯଦି କୌଣସି ଆସନ୍ନ ପ୍ରସବା ପ୍ରସୂତି ରୋଗିଣୀ ଆମ୍ବୁଲାନ୍ସରେ ମେଡିକାଲ ଯାଉଥିବ ତେବେ ସଣ୍ଡଲଡେଇ ପାଖରେ ନିଶ୍ଚୟ ଆମ୍ବୁଲାନ୍ସ ଗଡି ଅଟକି ଯିବ ଆଉ ସେଇଠି ଅସୁବିଧା ହେଇଯିବ।
1: ଆଉ ସେ ପାଖରୁ ଯଦି କୌଣସି ଦମକଳ ମଟର ଘଣ୍ଟି ବଜେଇ ବଜେଇ ନିଆଁଲି ବେହିବାକୁ ଆସୁଥିବ ତେବେ ସଣ୍ଡଲଡେଇ ପାଖରେ ଅଟକି ଯିବାକୁ ସିଏ ବି ବାଧ୍ୟ ହବ।
2: କେବଳ ସେତିକି ନୁହେଁ ମହିଷୀ ଦେବୀ,
1: ଆଜ୍ଞା ମାନସୀ ଦେବୀ କୁହନ୍ତୁ।
2: ମାନସୀ ଦେବୀ ଆପଣ ଲକ୍ଷ୍ୟ କରିଥିବେ ସାଇ ବସ୍ତି ଆଉ ଗାଁ ଗଣ୍ଡାରେ ଯଦି ଗରିବ ଲୋକଟାଏ ମରିଯିବ ତାହେଲେ ତା ଶବ ଉଠେଇବାକୁ ସାଧାରଣ ଜନତା କାହିଁକି ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ଆଗେଇ ଆସିବାକୁ କୁଣ୍ଠାବୋଧ କରିବ।
3: ହଁ ହଁ,
2: ଶବ ସଂସ୍କାର ପାଇଁ 8 ଟଙ୍କା ଚାନ୍ଦା ଦେବାକୁ ବି ରୋକ ଠୋକ ମନା କରିଦେବ, କିନ୍ତୁ ଷଣ୍ଢଟାଏ ମରିଯାଉ ଦେଖିବେ ଆନନ୍ଦର ସୀମା ନାହିଁ। ସଙ୍ଗେ ସଙ୍ଗେ ଲୋକମାନେ ଶହ ଶହ ଟଙ୍କା ଚାନ୍ଦା ଅସୁଲ କରି ଜାକ ଜମକପୂର୍ଣ୍ଣ ଶୋଭାଯାତ୍ରାରେ ହରି ନାମ ସଂକୀର୍ତ୍ତନ କରି ବ୍ୟାଣ୍ଡ ବଜେଇ ମହାଦେବଙ୍କ ବାହନକୁ ସଂସ୍କାର ପାଇଁ ନେଇଯିବେ। କିନ୍ତୁ ଏ ସ୍ୱାର୍ଥପର ମଣିଷ ତା ସୁଖ ଦୁଃଖର ସାଥୀ ପଡ଼ିଶା ଘରର ଗରିବ ଭାଇଟିର ଶବକୁ ଛୁଇଁବା ତ ଦୂରର କଥା, କାମର ବାହାନା ଦେଖେଇ ସେଠୁ ଆଖି ପିଛୁଳାକେ ଖସି ଚାଲିଯିବ।
0: ସତ କଥା ଆଜ୍ଞା, ଖାଣ୍ଟି ସତ କଥା।
2: ଖାଲି ସେତିକି ନୁହେଁ ଆତି ବାବୁ, ଆପଣ ହାଟ ବଜାରରେ ପରିବା କିଣିଲେ ଷଣ୍ଢ ଆସି ନିର୍ବିଘ୍ନରେ ସେ ପରିବା ଖାଇଯିବ, ଆପଣ ତ କିଛି କରିପାରିବେ। ସବୁଠୁ ମଜା କଥା ହଉଛି ଯଦି କୌଣସି ଯାତ୍ରା କିମ୍ବା ମିଟିଂକୁ ଭଣ୍ଡୁର କରିବାକୁ ଥିବ ତେବେ ତା ମଧ୍ୟକୁ ବୁଲା ଷଣ୍ଢଟିଏ ପୁରେଇ ଦେବେ ଯେ ଯାତ୍ରା ଆଉ ମିଟିଂ ଆପଣ ଛାଏ ଛାଏ ଭାଙ୍ଗିଯିବ।
0: ବିଲକୁଲ ସତ କଥା ଆଜ୍ଞା, ଏକଦମ ଖାଣ୍ଟି ସତ କଥା।
2: ସେଇଥିପାଇଁ ଅନେକ ଚିନ୍ତା କରି ଅନେକ ଗବେଷଣା କରି ଅନେକ ତର୍କ ବିତର୍କ କରି ଆମେ ଆମ ପତ୍ରିକାର ନାଁ ରଖିଛୁ ଷଣ୍ଢ। କଣ ନାମକରଣର ସାର୍ଥକତା ଆପଣଙ୍କ ମନକୁ ପାଇଲା ତ? କଣ ଆପଣଙ୍କ ନାଁଟା ତ
1: ମାନସୀ ଦେବୀ।
2: ହଁ ମାନସୀ ଦେବୀ, ଷଣ୍ଢ ପତ୍ରିକାର ସମ୍ପାଦକ ହେବା ଦିନ ଠାରୁ ପ୍ରିୟ ପାଠକ ମହଲରେ ମୁଁ ମଧ୍ୟ ମୋ ନିଜ ନାଁଟାକୁ ହଜେଇ ସାରି ଷଣ୍ଢ ବାବୁ ନାମରେ ପରିଚିତ ହେଇଗଲିଣି।
0: ହଉ ହଉ ହଉ, ତାହେଲେ ଏଥରକ ଦୟାକରି କୁହନ୍ତୁ ଷଣ୍ଢ ବାବୁ, ସକାଳୁ ସକାଳୁ ଆମ ଗରିବ କୁଡ଼ିଆରେ ପାଦ ଧୂଳି ପକେଇବାର କାରଣଟା କଣ? ଆମେ ଆପଣଙ୍କର କି ସେବା କରିପାରିବୁ?
2: କଥା କଣ କି ମିଷ୍ଟର ହାତୀ, ମୁଁ ଆସି ଆମ ଷଣ୍ଢ ପତ୍ରିକା ପାଇଁ ଆପଣମାନଙ୍କର ଫଟୋ ଆଉ ଇଣ୍ଟରଭ୍ୟୁ ନେବାକୁ।
1: ଏ ମା, ପତ୍ରିକାରେ ଆମ ଫଟୋ ଛପା ହବ? ଗୋଟାଏ ମିନିଟ୍ ଖାଲି ଅପେକ୍ଷା କରନ୍ତୁ ଷଣ୍ଢ ବାବୁ, ମୁଁ ଏଇ ସାଙ୍ଗେ ସାଙ୍ଗେ ଶାଢୀଟା ବଦଳେଇ ଦିଏ।
0: ଖାଲି ଶାଢୀ କାହିଁକି, ସାବୁନ ଲଗେଇ ପୁରା ଗାଧେଇ ଆସିବ ଯେ ଚେହେରାଟା ପରିଷ୍କାର ହେଉ।
1: ହଉ ଥାଉ ଥାଉ, ତମ ଚାଲାକିଟା ମୁଁ ବେଶ ବୁଝିପାରିଛି। ମୋ ଗାଧେଇବାକୁ ଡେରି ହେଇଗଲେ ତମେ ଏଇ ମହୁକାର ଫଟୋ ଉଠେଇ ନବ ନାଇଁ? ହଉ ଥାଉ ଆଜ୍ଞା, ଷଣ୍ଢ ବାବୁ ମୋର ସେ ବିନ୍ଦି ପାଉଡର ଲଗେଇବା ଦରକାର ନାହିଁ, ଆପଣ ଫଟୋ ଉଠାନ୍ତୁ।
0: ବୁଝିଲେ ଆଜ୍ଞା, ଇଏ ଆମ ଶ୍ରୀମତୀଙ୍କର ବଡ଼ ଗୋଟାଏ ଖରାପ ପ୍ରକୃତି, କଥା କହିଲେ ନିଜେ ଯେମିତି ଭଟ୍ର ଭଟ୍ର ହୁଅନ୍ତି, ପୁଅ ଝିଅ ଦୁଇଟାଙ୍କୁ ବି ସେମିତି ମୁହଁ ଦେଇଦେଇଛନ୍ତି।
2: ପୁଅ ଝିଅ, ଆପଣଙ୍କର ପୁଅ ଝିଅ ବି ଅଛନ୍ତି ନା? କ'ଣ
0: ଅଛନ୍ତି ଯେ ହେଲେ ଏଠି ନାହାନ୍ତି।
2: ତାହେଲେ କୋଉଠି ଅଛନ୍ତି?
1: ପୁଅ ପଢୁଛି ଭୁବନେଶ୍ୱରରେ
0: ଆଉ ଝିଅ ପଢୁଛି ପୁରୀରେ।
2: ମାତ୍ର 2 ସନ୍ତାନ, ବାଃ ଆଦର୍ଶ
0: ଆଜ୍ଞା, ଛୋଟ ପରିବାର ଆଉ ସୁଖୀ ପରିବାର।
2: ଭଲ ଭଲ, ଆପଣଙ୍କର ସେ ଛୋଟ ପରିବାର ଆଉ ସୁଖୀ ପରିବାର କଥା ବି ମୁଁ ଆମ ପତ୍ରିକାରେ ଛାପିଦେବି। ଆଚ୍ଛା, ପୁଅ ଝିଅଙ୍କୁ ପାଖରେ ନ ପଢେଇ ସେଠି ରଖିବାର କାରଣ କଣ, ଅସୁବିଧା କଣ ହେଲା?
0: କଥା କଣ କି ଆଜ୍ଞା, ଝିଅ ରହୁଛି ମୋ ଶ୍ୱଶୁର ଘରେ ପୁରୀରେ
1: ଆଉ ପୁଅ ରହୁଛି ମୋ ଶ୍ୱଶୁର ଘରେ ଭୁବନେଶ୍ୱରରେ।
2: ରୁହନ୍ତୁ ରୁହନ୍ତୁ ଆଜ୍ଞା, ଇଏ କି ଗୋଲକ ଧନ୍ଦା, ମୁଁ ତ କିଛି ବୁଝିପାରୁନି।
0: ଏଥିରେ ବୁଝି ନ ପାରିବାର କଣ ଅଛି ଆଜ୍ଞା, ମୋ ଶ୍ୱଶୁର ଘର ମାନେ ଶ୍ରୀମତୀଙ୍କ ବାପ ଘର, ଅର୍ଥାତ ଝିଅର ମାମୁଁ ଘର ପୁରୀରେ ରହି ଝିଅ ପଢୁଛି।
1: ହଁ ଆଜ୍ଞା, ମୋ ଶ୍ୱଶୁର ଘର ଅର୍ଥାତ ହାତୀ ବାବୁଙ୍କ ନିଜ ଘର ରାଜଧାନୀ ଭୁବନେଶ୍ୱରରେ ରହି ପୁଅ ପଢୁଛି।
2: ବୁଝିଗଲି ଆଜ୍ଞା, ବୁଝିଗଲି, ବହୁତ ଭଲ ବହୁତ
0: ଭଲ। ନହବ କେମିତି କହିଲେ ଆଜ୍ଞା, ପୁଅଟା ଯେତେବେଳେ ମୋର ସେଇଥିପାଇଁ ମୁଁ ତାକୁ ମୋ ବୋଉ ଜିମାରେ ରଖିଛି।
1: ଆଉ ଷଣ୍ଢ ବାବୁ, ଝିଅଟା ଯେତେବେଳେ ମୋର ସେଇଥିପାଇଁ ମୁଁ ତାର ଭଲ ପାଇଁ ମୋ ବାପାଙ୍କ ଦାୟିତ୍ୱରେ ରଖି ପାଠ ପଢାଉଛି।
2: ରୁହନ୍ତୁ ରୁହନ୍ତୁ ଆଜ୍ଞା, ଆପଣଙ୍କ କଥା କଣ ପୁଣି ଗୋଳମାଳିଆ ଧରିଲାଣି? ଝିଅ ଆପଣଙ୍କର, ପୁଅ ମିଷ୍ଟରଙ୍କର, ଏ କଥାର ରହସ୍ୟ ମୋ ମସ୍ତିଷ୍କ ଭିତରେ ଆଦୌ ଉପଶୁନି। ଘଟଣାଟା କଣ ମତେ ଟିକେ ବୁଝେଇ କହିବେ ମାନସ ଦେବୀ?
1: କଥା କଣ କି ଷଣ୍ଢ ବାବୁ, ହାତୀ ବାବୁଙ୍କ ହାତ ଧରିବା ପୂର୍ବରୁ ମୁଁ ଆଉ ଜଣଙ୍କ ହାତ ଧରିଥିଲି। ତାଙ୍କ ସାଥିରେ ବରଷ 2 ସଂସାର କରିଛି କି ନାହିଁ, ମୋ କଳରେ ଝିଅଟିଏ ଦେଇ ସିଏ ମଠର ଦୁର୍ଘଟଣାରେ ଗଲେ ଶ୍ୟାମପୁରକୁ।
2: ଓହୋ, ରିଏଲି ଖୁବ ଦୁଃଖଦାୟକ ଏ କଥା।
0: ମୁଁ ମଧ୍ୟ ସେଇ ଏକାଡ

0: ବାପାର ପଝାରି ଷଣ୍ଢ ବାବୁ।
1: ମାନେ
0: ମାନେ ଆଉ କଣ, ଏଇ ମାନସୀ ଦେବୀଙ୍କୁ ମୋ ବେକରେ ଛନ୍ଦିବା ଆଗରୁ ମୁଁ ଛଣ୍ଡା ହେଇଥିଲି ଆଉ ଜଣେ ଧର୍ମପତ୍ନୀଙ୍କ ବେକରେ। ତାଙ୍କୁ ମୁଁ ଏତେ ଭଲ ପାଉଥିଲି ସେ କଥା ଏଠି ବର୍ଣ୍ଣନା କଲେ ପୁରାଣଟାଏ ହବ ଷଣ୍ଢ ବାବୁ।
1: ନାଇଁ ନାଇଁ ନାଇଁ ଲମ୍ବା ନ କରି ଆପଣ ସଂକ୍ଷେପରେ କୁହନ୍ତୁ।
0: ମୋଟ ଉପରେ କହିବାକୁ ଗଲେ ମୋ ପ୍ରଥମ ସ୍ତ୍ରୀଙ୍କର ଯେତେ ସବୁ ଭଲ ଗୁଣ ଥିଲା ୟାଙ୍କଟି ତାର ଶହେ ଭାଗରୁ ଭାଗ୍ୟ ବି ନାହିଁ। କିନ୍ତୁ ଦୈବ ଆମ ସୁଖ ସହିପାରିଲାନି, ବରଷ ଦୁଇଟାରେ ସୁଖ ସଂସାର ଭିତରେ ମୋ ହାତରେ ପୁଅଟିଏ ଉପହାର ଦେଇ ସିଏ ଚାଲିଗଲେ ଆରପୁରୁ।
1: ସତରେ ଆପଣଙ୍କ ଦୁଃଖରେ ମୁଁ ଅତି ଗଭୀର ଭାବରେ ଦୁଃଖୀ। ତାପରେ କଣ ହେଲା?
0: କୂଳ କିନାରା ହରେଇ ମୁଁ ବାବନା ଭୂତ ଭଳି ବୁଲିଲି, ଦୋଭେଇ ବରକୁ କେହି ଆଉ କନ୍ୟା ଦେଲେନି। ଏ ଜୀବନରେ ସ୍ତ୍ରୀ ମୁଖ ଦର୍ଶନ କରିବାର ସବୁ ଆଶା ତୁଟେଇ ଦେଲି।
2: ମୋର ମଧ୍ୟ ସେଇ ଅବସ୍ଥା ହେଲା ଷଣ୍ଢ ବାବୁ। ଏକେ ତ ମୋର ଏଭଳି ଚେହେରା, ତହିକି ପୁଣି କୋଳରେ ବାଛୁରୀଟାଏ, ମୋ କଥା ଶୁଣୁ ଶୁଣୁ ବର ମାନେ ମୁହଁ ବୁଲେଇଲେ। ଏ ଜୀବଦଶାରେ ପୁଣି ଯେ କୂଳରେ ଲାଗିବି ବସା ବାନ୍ଧିବି ସେ ବିଶ୍ୱାସ ମୁଁ ତୁଟେଇ ଦେଇଥିଲି।
1: ତାପରେ ତାପରେ ତାପରେ କଣ ହେଲା?
0: ଏମିତି ବର୍ଷେ କାଳ କଟିବା ପରେ ହଠାତ୍ ଦିନେ ଇଏ ଫୁଲ ନଖରା ଛକରେ ଆମ ଦୁଇ ଜଣଙ୍କର ରାଜଜଟକ ହେଇଗଲ, ବାହାରସି ପୁରା ଫିଟିଗଲା। ପ୍ରଜାପତି ଆମେ ଦେଇକି ଏକାଠି ନ କରି ରହି ପାରିଲେନି।
1: କେମିତି କେମିତି
0: ଆଜ୍ଞା? ବସ ଭାରି ଭିଡ଼ ହେଇତେ, ଲୋକେ ଓହ୍ଲେଇ ପାରୁନଥାନ୍ତି କି ଚଢ଼ି ବି ପାରୁନଥାନ୍ତି। ମୁଁ ବସ୍ ଭିତରକୁ ଯିବାକୁ ଚାହୁଁଥାଏ, ଇଏ ମାନସୀ ଦେବୀ ମୋ ପଛରେ ଥାନ୍ତି, ପଛରୁ ସିଏ ଏମିତି ଏକାଠି ଲା ଠେଲି ଦେଲେ ଯେ ମୁଁ ଯାଇକିରି ସେ ବସ୍ ଭିତରେ ସିଧା ପହଞ୍ଚିଗଲି। ଆଉ
2: ସେଇ ବସ୍ ଭିତରେ ଆମର ଚାରି ଚକ୍ଷୁର ମିଳନ ଘଟିଲା।
0: କାମଦେବ ଆମ ଦିହିଙ୍କ ଉପରକୁ ଏମିତି ଆଣ୍ଟିକିରି ଫୁଲ ସର ବିନ୍ଧିଲେ ଯେ
1: ବୁଝିଗଲି ବୁଝିଗଲି ଆଜ୍ଞା, ପରବର୍ତ୍ତୀ ଦୃଶ୍ୟଟା କଣ ହେଇଥିବ ସେଇଟା ମୁଁ ବେଶ ଅନୁମାନ କରିସାରିଲି। ହଉ ମୁଁ ତାହେଲେ ଫଟୋ ଉଠେଇବି, ରେଡି ହେଇଯାଉ।
2: ସେଇଟା
0: ତ ତମ ବାହାଘର ପୂର୍ବର ଫଟୋ, ସେ ଚେହେରା ଆଉ ଏ ଚେହେରା ଭିତରେ ଆକାଶ ପାତାଳ ଫରକ।
1: ଶୁଣନ୍ତୁ ଶୁଣନ୍ତୁ, ବ୍ୟସ୍ତ ହବାର କୌଣସି କାରଣ ନାହିଁ, ସାଙ୍ଗର ତ ମୁଁ କ୍ୟାମେରା ଆଣିଛି, ଫଟୋ ଉଠେଇ ନେବି। ଆପଣ ମାନେ କେବଳ ଏତିକି କୁହନ୍ତୁ ଫଟୋ କାହାର ଛପା ହବ, ଅର୍ଥାତ୍ ହେଡ୍ ଅଫ୍ ଦି ଫ୍ୟାମିଲି ମାନେ ପରିବାରର ମୁଖିଆ କିଏ?
0: ଏଇ ସାମାନ୍ୟ କଥାଟା ଆପଣ ବୁଝିପାରୁନାହାନ୍ତି ଷଣ୍ଢ ବାବୁ, ଏ ପରିବାରର ମୁଖିଆ ମୁଁ, ମୋ ଫଟୋ ଉଠାନ୍ତୁ। ମାନସୀ ତମେ ଯାଇକିରି ସେ ଘରୁ ମୋ ଲମ୍ବା କୋଟ୍ଟା ନେଇ ଆସିଲ, ମୁଁ ତାକୁ ହିଁ ପିନ୍ଧି ଫଟୋ ଉଠେଇବି।
2: ତାକୁ ପିନ୍ଧିଲେ ତମେ ନା ଅବିକଳ ଗୋଟାଏ ଜୋକର ଭଳି ଦେଖାଯିବ। ସେମିତିକା କୋଟ ପିନ୍ଧିବାକୁ ହେଲେ ପାଞ୍ଚ ହାତିଆ ମର୍ଦ୍ଦ ଆଉ ବାଘ ଭଳିଆ ଚେହେରା
0: ଥିବା,
2: ଆଉ ତମ ଭଳିଆ ଇଏ ନକ ନକିଆ କାଉଁରିଆ କାଠି ମଣିଷ ତାକୁ ପିନ୍ଧିଲେ ଲୋକେ ହସିବେ। ଷଣ୍ଢ ବାବୁ ଆପଣ ଟିକେ ରୁହନ୍ତୁ, ମୁଁ ଯାଇ ମୋ ଖଣ୍ଡୁଆ ଶାଢୀଟା ବାକ୍ସରୁ ବାହାର କରି ଆଣିବି।
0: କଣ ମତେ ପିନ୍ଧେଇବା ପାଇଁ?
2: ନାଇଁ ମ, ସେଇଟା ମୋ ବାପ ଘର କୁଆର ପୁନେଇ ଶାଢୀ।
0: କଣ ହେଲା?
2: ମୁଁ ତାକୁ ପିନ୍ଧି ଫଟୋ ଉଠେଇବି ମ।
0: ହଉ ମନେ ମନେ କୋରା ଖାଉଥାଅ। ଶୁଣିଲ ପରା ଷଣ୍ଢ ବାବୁ କହିଲେ ସିଏ ପରିବାରର ମୁଖିଆଙ୍କର ଫଟୋ ନେବେ।
2: ସେଇ ଶୁଣିବା ଅନୁସାରେ ତ କାମ କରୁଛି, ଏ ପରିବାରର ମୁଖିଆ ହଉଛି ମୁଁ, ତେଣୁ ମୋ ଫଟୋ ଉଠିବ।
0: ଆରେ ନା ନା ନା, ପରିବାରର ମୁଣ୍ଡ ହଉଛି ମୁଁ ଫଟୋ ଉଠେଇବି।
1: ଆରେ ଶୁଣନ୍ତୁ, ଆପଣ ମାନେ ଝଗଡା କରୁଛନ୍ତି କାହିଁକି?
2: ତାହେଲେ ଆପଣ ବୁଦ୍ଧି ଆଉ ଜ୍ଞାନ ପ୍ରୟୋଗ କରି କୁହନ୍ତୁ ଏ ପରିବାରର ମୁଖିଆ କିଏ।
0: ଠିକ ଅଛି ଠିକ ଅଛି, ତମ କଥାକୁ ମୁଁ ଗ୍ରହଣ କରୁଛି, ଷଣ୍ଢ ବାବୁ ନିଜେ କହନ୍ତୁ ଏ ଫ୍ୟାମିଲିର ହେଡ୍ କିଏ।
1: ଦେଖନ୍ତୁ, ବୁଦ୍ଧି ବୟସ ଆଉ ପାରିବାରିକ ସ୍ଥିତିକୁ ଏକତ୍ର କରି ବିଚାରକୁ ନେଲେ ଆପଣ ଦୁହେଁ ଏକାପରି, ଅର୍ଥାତ୍ ସମାନ ଜଣାପଡୁଛନ୍ତି, କେହି କାହାକୁ ଉଣା ନୁହନ୍ତି କି କେହି କାହାକୁ ଅଧିକ।
0: ଷଣ୍ଢ ବାବୁ ଏମିତିକା ଦୋଦୋ ପାଞ୍ଚିଆ କଥା କଣ କହୁଛନ୍ତି, ସଫା ସଫା କହୁନାହାନ୍ତି ଏ ପରିବାରର ମୁଖିଆ କିଏ, ମୁଁ ନା ମୋ ସ୍ତ୍ରୀ।
1: ଦେଖନ୍ତୁ ଆଜ୍ଞା, ଚେହେରାକୁ ଯଦି ମାପକାଠି ବୋଲି ଧରାଯାଏ ତେବେ ମାନସୀ ଦେବୀଙ୍କ ଚେହେରା ତୁଳନାରେ ଆପଣଙ୍କର ଏ କାଉଁରିଆ କାଠି ଚେହେରା ହାତୀ ଆଗରେ ଅବିକଳ ମଶା ଭଳି।
2: ତାହେଲେ ମୋ ଫଟୋ ଉଠାନ୍ତୁ ଷଣ୍ଢ ବାବୁ, ମୁଁ ଏ ପରିବାରର ମୁଖିଆ ବୋଲି ପ୍ରମାଣିତ ହେଇଗଲି ନା।
0: ଅୟ ଷଣ୍ଢ ବାବୁ, ଇଏ ଶରୀରର ଓଜନକୁ ଭିତ୍ତି କରି ସାମାନ୍ୟ ଗୋଟାଏ ସ୍ତ୍ରୀ ଲୋକ ପାଖରେ ଆପଣ ନିଜର ପୌରୁଷକୁ ଜଳାଞ୍ଜଳି ଦେଇ ଦେଉଛନ୍ତି।
1: ନାଇଁ ନାଇଁ କେବେ ନୁହେଁ, ପରିବାରର ମୁଖିଆ ହଉଛି ସେଇ ଯିଏ ରୋଜଗାର କରି ପରିବାର ଚଳାଏ।
0: ହଁ, ଏତେବେଳେ କେ ଖାଣ୍ଟି କଥା ପଦେ କହିଲେ,

0: ଆରେ ମୁଁ ରୋଜଗାର କରୁଛି, ଅଥଚ ମୋ ସ୍ତ୍ରୀ ଖାଲି ବସି ବସି ଏଠି ଭୋଜନ ପକାଇ ପରିବାରର ମୁଖ୍ୟ ହେବାକୁ ଦାବି କରୁଛି। ଯା ମାନସୀ, ଏଥରକ ଭିତରକୁ ଯାଇ ହାଣ୍ଡି ଆଉ ଚୁଲି କଥା ବୁଝିବ। ଯାଅ।
1: ଏ ମିଷ୍ଟର ଷଣ୍ଢ ବାବୁ, ନା ଧଣ୍ଡ ବାବୁ, ନା ମୁଣ୍ଡ ଗଣ୍ଠି ବାବୁ, ଏମିତିକା ପେଞ୍ଚ ପାଞ୍ଚିଆ କଥା କହି ମୋତେ କଣ ପରାସ୍ତ କରିବାକୁ ବସିଲଣି? ଆରେ ଦେଖ ମ, ଏଠି ମିଣିପେ ମିଣିପେ ଏକାଠି ହେଇଯାଇ ମୋ ପରି ଗୋଟିଏ ଅବଳା ନାରୀ ପ୍ରତି ପାତର ଅନ୍ତର ଆରମ୍ଭ କରିଦେଲେଣି। ମୁଁ ଏ ଅନ୍ୟାୟର ପ୍ରତିବାଦ କରୁଛି। ଯଦି ଭଲ ଗତି ଅଛି ତେବେ ମୋ ଫଟୋ ଉଠାନ୍ତୁ, ମୁଁ ହଉଛି ଏ ପରିବାରର ମୁଖିଆ। ଆରେ
2: ଠିକ ଅଛି ଠିକ ଅଛି, ଆପଣଙ୍କ ଫଟୋ ହିଁ ଉଠେଇ ନେବି।
1: ହଁ,
2: ଆପଣ ରେଡି ହେଇଯାଆନ୍ତୁ।
1: ହଁ,
0: ଏ ଷଣ୍ଢ ହଉ, ମାଇଚିଆଙ୍କ ଭଳି ତୁମେ ଗୋଟେ ସ୍ତ୍ରୀ ଲୋକ ଆଗରେ କଣ ହାର ମାନି ଯାଉଛ? ଆମ ପୂର୍ବ ପୁରୁଷଙ୍କ କଥା ମନେ ପକେଇଲ? ଥରେ ବୀର ସୁରେନ୍ଦ୍ର ସାଏ, ଚାଠି ଖୁଣ୍ଟିଅ ଆଉ ବକ୍ସି ଜଗବନ୍ଧୁ କେବେ କଣ ତାଙ୍କ ପୌରୁଷକୁ ଜଳାଞ୍ଜଳି ଦେଇଥିଲେ? ମୁଁ ତ ଅନୁମାନ କରୁଛି ତୁମେ ନିଜ ସ୍ତ୍ରୀ ପାଖରେ ଏମିତି ଛେଳି ପିରି ମେଇ ମେ ହଉଥିବ, ହାତ ଯୋଡ଼ିକିରି ଚଳୁଥିବ। ଆଉ
2: ଆରେ ନା ନା ହାତୀ ବାବୁ, ପ୍ରଭୁ ଚକାଡୋଳାଙ୍କ ଅପାର କରୁଣାରୁ ଶାଶୁଙ୍କ ଝିଅକୁ ମୁଁ ଏଯାଏ ଦର୍ଶନ ବି କରିନି।
1: ହେ ଭଗବାନ, ଆପଣଙ୍କ ମୁଣ୍ଡରେ ଯାଇ ଦୁବ ଅକ୍ଷତ ପଡି ନାହିଁ କି ଦୋଳ ମୁକୁଟ ବି ଚଢି ନାହିଁ। ଠିକ ଅଛି ଠିକ ଅଛି ଷଣ୍ଢ ବାବୁ, ସିଏ ନାଇଁ ତ ଆପଣ ମୋ ଉପରେ ଛାଡି ଦିଅନ୍ତୁ, ଦିନ କେଇଟାରେ ଦେଖିବେ ମୁଁ ଆପଣଙ୍କୁ ବାଡୁଅ ଦୋଷରୁ କଟେଇ ଦେବି।
0: ଟିକେ ସାବଧାନ ଷଣ୍ଢ ବାବୁ, ସାବଧାନ ହେଇଯାଆନ୍ତୁ, ପୁରା ପାୱାର 40 ଭୋଲ୍ଟ, ଜଳି ପଡିକିରି ପାଉଁଶ ହେଇଯିବେ, ଏକଦମ ଡେଞ୍ଜର ସିଗ୍ନାଲ।
2: ଡେଞ୍ଜର ସିଗ୍ନାଲ ମାନେ?
0: ମାନେ ଆଉ କଣ, ଆମ ଶ୍ରୀମତୀଙ୍କର ସାନ ଭଉଣୀଟିଏ ଏଯାଏ ବାହା ହେଇନାହାନ୍ତି, ୟାଙ୍କ କଳେବରର ଦୈର୍ଘ୍ୟ ପ୍ରସ୍ତ ଯାହା ଦେଖୁଛନ୍ତି ଶାଳୀ ରତ୍ନ ତାର ଠିକ ଦିଗୁଣ।
2: ବାପେ ବାପ, ତାକୁ ମୋ ବେକରେ ବାନ୍ଧି ଦେବାକୁ?
0: ଆଏ ମୋ ସାନ ଭାଇ ବେକରେ ତାକୁ ଛନ୍ଦି ଦେବାକୁ ଶ୍ରୀମତୀ ଆମର ବର କୌଶଳ କରିଥିଲେ, ହେଲେ ପାରିଲେନି।
1: ମୋ ଭଉଣୀ ପାଇଁ ବର ଯେମିତି ଅଭାବ ଅଛି, ମୁଁ ତାଙ୍କୁ ଖାଲି ତମରି ସାନ ଭାଇ ବେକରେ ଛନ୍ଦି ଦେବାକୁ ବସିଥିଲି।
0: ଯଦି ଛନ୍ଦି ଦେବାକୁ ବସି ନଥିଲ ତାହେଲେ ସେ ଦୁହିଁକି ଏତେ ସ୍ନେହ ଆଦର କରି ଏଠି ରଖି ଆମ ରାସନ କାର୍ଡରେ ତାଙ୍କ ନାଁ ଚଢ଼ଉଥିଲ କାହିଁକି?
2: କଣ କହିଲେ କଣ କହିଲେ, ରାସନ କାର୍ଡରେ ସେମାନଙ୍କ ନାଁ ବି ଚଢିଛି?
0: ଆଜ୍ଞା ହଁ, ମୋ ସାନ ଭାଇ ମୁଣ୍ଡରେ ସିନା ଏଯାଏ ବାହା ମୁକୁଟ ଚଢି ନାହିଁ, ହେଲେ ଆମ ରାସନ କାର୍ଡରେ ତା ବାହାଘର କେବେଠୁ ସରିଛି।
2: ହରିବୋ, ଚକା ଡୋଳାଙ୍କର କି ବିଚିତ୍ର ଲୀଳା!
1: ମଲା, ଏଥିରେ ମତେ କାହିଁକି ଦୋଷ ଦିଆ ହଉଛି? ମ ଦିନ କେଇଟା ପାଇଁ ଭଉଣୀ ମୋର ଏଠିକି ବୁଲି ଚାଲି ଆସିଥିଲା, ତମେ ଯେମିତି ତମ ସାନ ଭାଇର ନାଁଟାକୁ ରେସନ କାର୍ଡରେ ଲେଖାଇଦେଲ, ମୁଁ ସେମିତି ମୋ ସାନ ଭଉଣୀ ନାଁଟାକୁ ରେସନ କାର୍ଡରେ ଲେଖାଇଦେଲି।
2: ତା ମାନେ ବାବୁଙ୍କ ଭାଇ ଆଉ ଆପଣଙ୍କ ଭଉଣୀ ଏଠି ମତେ ରୁହନ୍ତି ନାହିଁ?
1: ହଁ
2: ଠିକ ଅଛି ଠିକ ଅଛି, ଘଟଣାଟା ମୁଁ ଏଥରକ ପୁରା ବୁଝିଗଲିଣି। ପରିବାରର ମୁଖ୍ୟଙ୍କୁ ସ୍ଥିର କରିବା ଲାଗି ମୋ ମୁଣ୍ଡରେ ବର୍ତ୍ତମାନ ଗୋଟେ ସୁନ୍ଦର ଆଇଡିଆ ଜୁଟିଗଲାଣି।
0: ଆଇଡିଆ କି ଆଇଡିଆ? ଆଜ୍ଞା,
2: ଆପଣ ଯାଇ ରେସନ କାର୍ଡଟା ଶୀଘ୍ର ନେଇ ଆସନ୍ତୁ।
0: ହଁ,
2: ଦେଖିବା ସେଥିରେ ପରିବାରର ମୁଖିଆଙ୍କ ନାଁ ନିଶ୍ଚୟ ଲେଖା ହେଇଥିବ।
0: ହଁ, ମୁଁ ଏଇ ସାଙ୍ଗେ ସାଙ୍ଗେ ନେଇ ଆସୁଛି।
1: ହେଇଟି ଆଲମିରାରେ ମୋର ସେ ପ୍ରସୂତି ଭବନ ଟିକଟଟାକୁ ବି ସାଙ୍ଗରେ ନେଇ ଆସିବ।
0: ଆଉ ସେଇଟା କଣ ହବ, ପୁଣି ଚେକଅପ୍ କରିବାକୁ ଯିବ ନା କଣ?
1: ରେସନ କାର୍ଡରେ ଯେମିତି ତମ ନାଁ ଲେଖା ହେଇଛି, ପ୍ରସୂତି ଭବନ ଟିକଟରେ ସେମିତି ମୋ ନାଁ ଲେଖା ହେଇଛି। ସେ କାର୍ଡରେ ତମେ ମୁଖିଆ ହେଲେ ଏ କାର୍ଡରେ ମୁଁ ମୁଖିଆ, କଣ ଭୁଲ କହିଛି କି ଷଣ୍ଢ ବାବୁ?
0: ଏଇ ରାସନ କାର୍ଡ ନିଅନ୍ତୁ ଷଣ୍ଢ।
2: ରୁହନ୍ତୁ ରୁହନ୍ତୁ, ଏ କଥାଟା ପୁଣି ଗୋଳମାଳିଆ ଧରିଲାଣି।
0: ତାହେଲେ ଉପାୟ, ଆଚ୍ଛା କିଏ ହବ ପରିବାରର ମୁଖିଆ?
2: ଠିକ ଅଛି, କୌଣସି ଅଡୁଆରେ ନ ପଶି ମୁଁ ବର୍ତ୍ତମାନ ସ୍ୱୀକାର କରୁଛି ଯେ ଆପଣ ଦୁଇ ଜଣ ଯାକ ହେଉଛନ୍ତି ଏ ପରିବାରର ମୁଖିଆ। ଏଥରକ ମୋର ଛୋଟ ଗୋଟାଏ ସନ୍ଦେହ ଦୂର କରିଦିଅନ୍ତୁ।
0: ସନ୍ଦେହ
1: କି ସନ୍ଦେହ?
2: ଏଇ ରେସନ କାର୍ଡରୁ ଜଣାପଡୁଛି ପରିବାରର ସଭ୍ୟ ସଂଖ୍ୟା ହଉଛି 8 ଜଣ।
0: ହଁ,
2: ଆପଣ 2 2,
0: ହଁ
2: ପୁଅ ଝିଅ 2,
0: ହଁ
2: ଭାଇ ଭଉଣୀ 2,
0: ହଁ
2: ଏପରି ମୋଟ ହେଲେ 6 ଜଣ।
0: ହଁ,
2: ତାହେଲେ ଆଉ ବାକି 2 ଜଣ?
0: ବୁଝିଲେ ଷଣ୍ଢ ବାବୁ, ବାକି 2 ଜଣ ହଉଛନ୍ତି ମୋ ଶାଶୁ
1: ଆଉ ମୋ ଶ୍ୱଶୁର।
2: ଏ ଶାଶୁ ଶ୍ୱଶୁର?
1: ଆଜ୍ଞା ହଁ, ବାବୁଙ୍କ ଶାଶୁ ମୋ ଶ୍ୱଶୁର।
0: ହଁ ଆଜ୍ଞା, ମୋ ଶାଶୁ ତାଙ୍କ ଶ୍ୱଶୁର, ଅର୍ଥାତ୍ ଶ୍ରୀମତୀଙ୍କ ମା ଆଉ ମୋ ବାପା।
2: କାହାନ୍ତି ସେମାନେ, କୋଉଠି ଅଛନ୍ତି?
1: ବାବୁଙ୍କ ବାପା ବର୍ତ୍ତମାନ ସ୍ୱର୍ଗରେ, ସେଇଠି ରହି ସେ ରେସନ କିଣୁଛନ୍ତି।
0: ହଁ ହଁ, ମୋ ବାପା ଯେମିତି ସ୍ୱର୍ଗରେ ରହି ରାସନ କିଣୁଛନ୍ତି, ତମ ମା ବି ସେମିତି ବର୍ତ୍ତମାନ ସ୍ୱର୍ଗରେ ରହି ରାସନ କିଣୁଥିବେ।
2: ତା ମାନେ ସେ ଦୁହେଁ ବଞ୍ଚି ନାହାନ୍ତି, ଅଥଚ ସେମାନଙ୍କ ନାଁ ରେସନ କାର୍ଡରେ ଚଢାଯାଇ ରେସନ ଅଣାଯାଉଛି। ବୁଝିଗଲେ
0: ବୁଝିଗଲେ କଣ ବୁଝିଗଲେ?
2: ମୋ ଇଣ୍ଟରଭ୍ୟୁ ନବାଟା ଶେଷ ହେଇଛି।
1: ଆଉ ଫଟୋ? ଆଉ ଫଟୋ ଉଠେଇବେନି?
2: ଆପଣଙ୍କ ସାରା ପରିବାରର ରଙ୍ଗୀନ ଫଟୋ ବର୍ତ୍ତମାନ

0: ତାହା ତ ମୁଠାରେ। ମୁଁ ବର୍ତ୍ତମାନ ଏଇ ରେସନ କାର୍ଡକୁ ସିଜ୍ କରୁଛି।
1: ସିଜ୍ କରୁଛନ୍ତି କାହିଁକି?
0: ବୁଝିପାରୁନାହାନ୍ତି କାହିଁକି? ଆପଣ ସ୍ୱାମୀ ସ୍ତ୍ରୀ ମିଶି ଏ ରେସନ କାର୍ଡରେ ଯା ନାଁ ଭର୍ତ୍ତି କରି ସରକାରଙ୍କୁ ଠକିଛନ୍ତି।
1: ହଁ ହଁ, ଠକିଲୁ ତ ଠକିଲୁ, ଏଥିପାଇଁ ଆପଣଙ୍କ ମୁଣ୍ଡ ବତଉଛି କାହିଁକି? ଏଥିରେ ଆପଣ ଦଖଲ ଦେବାକୁ କିଏ?
2: ଆରେ ବା, ସାମାନ୍ୟ ଗୋଟେ ପତ୍ରିକା ସମ୍ପାଦକ ହେଇ ତମେ କଣ ଆମର ରେସନ କାର୍ଡକୁ ଜବତ କରିବାକୁ ବସିଲଣି? ବେଶ ଭଦ୍ର ଲୋକ, ଦିଅନ୍ତୁ ଦିଅନ୍ତୁ ସେ କାର୍ଡ।
0: ଶୁଣନ୍ତୁ, ମୁଁ କୌଣସି ପତ୍ରିକାର ସମ୍ପାଦକ ନୁହେଁ କି ମୋ ନାଁ ଷଣ୍ଢ ବାବୁ ମଧ୍ୟ ନୁହେଁ। ଷଣ୍ଢ ନାମରେ କୌଣସି ପତ୍ରିକା ମଧ୍ୟ ବାହାରେନି।
3: ତାହେଲେ
0: ମୁଁ ହଉଛି ରାଜ୍ୟ ଗୋଇନ୍ଦା ବିଭାଗର ଇନ୍ସପେକ୍ଟର।
3: ଇନ୍ସପେକ୍ଟର
0: ଆଜ୍ଞା, ହଁ। ରେସନ କାର୍ଡରେ ଆପଣ ଦୁହେଁ ଜାଲିଆତି କରିଥିବାର ରିପୋର୍ଟ ହେବାରୁ ମୁଁ ଆସିଥିଲି ତାର ଅନୁସନ୍ଧାନ କରିବାକୁ। ମୋ ଅନୁସନ୍ଧାନ ମୁତାବକ ଆପଣ ଦୁହେଁ ହେଉଛନ୍ତି ଆଇନ ଆଖିରେ ଅପରାଧୀ। ଏଥରକ କୁହନ୍ତୁ, ଏ ପରିବାରର ମୁଖିଆ କିଏ? ମୁଁ ତାଙ୍କରି ନାମରେ ମକଦ୍ଦମା ରୁଜୁ କରିବି।
3: ଇନ୍ସପେକ୍ଟର ହଉ, ଆପଣଙ୍କ ହାତ ଧରୁଛି। ଇନ୍ସପେକ୍ଟର ହଉ, ଆମ ଦୋଷ କ୍ଷମା କରିଦିଅନ୍ତୁ, ଏଭଳି ଅପରାଧ ଆମେ ଆଉ କେବେ କରିବୁନି।
2: ଆପଣଙ୍କୁ ନେହୁରା ହଉଛି ଇନ୍ସପେକ୍ଟର ବାବୁ, ଏଇଥରକ ଆମକୁ ଛାଡି ଦିଅନ୍ତୁ, ଏଭଳି ଭୁଲ ଆମେ ଆଉ ମୋଟେ କରିବୁନି।
0: ନା, ଆପଣଙ୍କୁ ଛାଡିବା ମୋ ପକ୍ଷରେ କଦାପି ସମ୍ଭବ ନୁହେଁ। ଆପଣଙ୍କ ଅପରାଧ ଅଦାଲତରେ ବିଚାର ସାପେକ୍ଷ।
3: ଆମେ ଆମ ଅପରାଧ ସ୍ୱୀକାର କରୁଛୁ ଇନ୍ସପେକ୍ଟର ବାବୁ, ଏଇ ଥରକ ଆମ ଦୋଷ କ୍ଷମା କରିଦିଅନ୍ତୁ।
2: ଆମେ ଆପଣଙ୍କ ପାଖରେ ଶପଥ କରୁଛୁ ଆଜ୍ଞା, ଏଭଳି ଭୁଲ କାମ ଆଉ ମୋଟେ କରିବୁନି, ଏଇ ଥରକ ଛାଡି ଦିଅନ୍ତୁ।
0: ନା, ଅସମ୍ଭବ। କୁହନ୍ତୁ, ଏ ପରିବାରର ମୁଖିଆ କିଏ? ହାତୀ ବାବୁ, ଆପଣ ଆପଣ ମୁଖିଆ?
3: ନା ନା ନା, ମୁଁ ମୁଖିଆ ନୁହଁ, ଏଇ ଏଇ ମୁଖିଆ ଆମ ସ୍ତ୍ରୀ ମୁଖିଆ। ପ୍ରସୂତି ଭବନର ଟିକେଟରେ ପ୍ରାୟ ତମ ନାଁ ଲେଖା ହେଇଛି, ତେଣୁ ତମେ ଘରର ମୁଖିଆ।
2: ଆଉ ରେସନ, ଆଉ ରେସନ କାର୍ଡଟା କଣ ଚିଲିକି ଯିବ? ସେଥିରେ ପରା ତମ ନାଁ ଲେଖା ହେଇଛି, ତମେ ହଉଛ ଏ ପରିବାରର ମୁଖିଆ।
3: ନା ନା, ତମେ ପରିବାରର ମୁଖିଆ।
2: ମୁଁ କହୁଛି ପା, ତମେ ପରିବାରର ମୁଖିଆ।
3: ନା ତମେ,
2: ମୁଁ କହୁଛି ତମେ।
3: ନା ତମେ,
2: ନା ତମେ,
3: ମୁଁ ନୁହଁ ତମେ,
2: ମୁଁ ନୁହେଁ ତମେ,
3: ତମେ
2: ତମେ।
0: ଏ ରେସନ କାର୍ଡ ମୁଁ ନେଇଯାଉଛି, ଆପଣ ଦୁହେଁ ଠିକ କରନ୍ତୁ ଏ ଘରର ମୁଖିଆ କିଏ।
4: କଣ ନେଇ ପଳେଇଲେ
2: ଏଇଠି? କଣ ହବ କିଏ?
4: କଣ ହବ?

ଶୁଣୁଥିଲେ ନାଟକ ଷଣ୍ଢ ଉପାଖ୍ୟାନ, ରଚନା ଶରତ ଚନ୍ଦ୍ର ମଳିଆ, ପ୍ରଯୋଜନା ସୁବାସ ନାୟକ। ବିଭିନ୍ନ ଭୂମିକାରେ ଥିଲେ ହାତୀବାବୁ ନେତ୍ରାନନ୍ଦ ମିଶ୍ର, ଷଣ୍ଢବାବୁ ଶାନ୍ତନୁ କୁମାର କର, ମାନସୀ ବାସନ୍ତୀ ମଞ୍ଜରୀ ପଟ୍ଟନାୟକ। ଆକାଶବାଣୀ ରାଉରକେଲା।